ଆକାଶବାଣୀ ବ୍ରହ୍ମପୁର ଆଜି ରବିବାର 1948 ଶତାବ୍ଦ ଆଷାଢ଼ର 21 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 12 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:58 ପ୍ରଭାତର ଏହି ପବିତ୍ର ମୁହୂର୍ତ୍ତରେ ଆପଣଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି FM ବେଡ୍ର 100.6 ମେଗାହର୍ଟ୍ଜ ଯୋଗେ।

ତୁମ ଆରାଧନା କହେ ପ୍ରଭୁ। ଧର୍ମ ସେଇ ନୈତିକ ମୂଲ୍ୟବୋଧ ଓ ଆଧ୍ୟାତ୍ମିକ ନିୟମ ଯିଏ ସମ୍ପୂର୍ଣ୍ଣ ଜୀବଜଗତକୁ ସନ୍ତୁଳିତ ଓ ବ୍ୟବସ୍ଥିତ କରି ରଖେ। ପରବର୍ତ୍ତୀ ଗୀତଟି ଶୁଣୁଛୁ ଉପେନ୍ଦ୍ର ମିଶ୍ରଙ୍କ କଣ୍ଠରେ ଭ୍ରମରବର ଚଟାଇଙ୍କ ରଚନାରୁ।

ମୂଳତଃ ଆମେ ବୁଝିଛୁ, ପ୍ରତ୍ୟେକ ଜୀବର କର୍ତ୍ତବ୍ୟ ପାଳନକୁ ତାହାର ଧର୍ମ କୁହାଯାଏ। ଯେମିତି ଅଗ୍ନିର ଧର୍ମ ତାପ ପ୍ରଦାନ କରିବା, ଜଳର ଧର୍ମ ଶୀତଳତା ପ୍ରଦାନ କରିବା ଓ ତରୁର ଧର୍ମ ଛାୟା ପ୍ରଦାନ କରିବା। ପରେ ପରେ ଶୁଣୁଛୁ ରୀତି ମହାନ୍ତିଙ୍କ କଣ୍ଠରେ ସଂଗ୍ରାମ କେଶରୀ ମହାନ୍ତିଙ୍କ ରଚନାରୁ।

ଜୀବର କାର୍ଯ୍ୟ ଜୀବ ଜଗତକୁ ଅସନ୍ତୁଳିତ କଲେ ସେ ଯେକୌଣସି କାର୍ଯ୍ୟ ହେଲେ ବି ଧର୍ମ ନୁହେଁ ଅଧର୍ମ। ସେଇଥିପାଇଁ ତ ତୁମଠାରେ ମନ ଲଗାଇଲେ ତୁମେ ମାନବକୁ ଅସତ୍ ପଥରୁ ଅଧର୍ମ ପଥରୁ ସତ୍ ପଥକୁ ନେଇଆସ। ସଂଗ୍ରାମ କେଶରୀ ମହାନ୍ତିଙ୍କ ରଚନାରେ ଶୁଣନ୍ତୁ ରୀତା ମିଶ୍ରଙ୍କ କଣ୍ଠରେ।

ସବୁ ଆତ୍ମାରେ ତୁମକୁ ଖୋଜିପାଇବା ହିଁ ଭକ୍ତି। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଭିକାରୀ ବଳକ କଣ୍ଠରେ ରାଧାନାଥ ଦାସଙ୍କ ରଚନାରୁ।

ବ୍ରାହ୍ମଣ ଖୋଜି ସମ୍ବାଦ ଦେଲାଯାଇ ମହାର୍ଜାଙ୍କୁ, ହେଲେ ମଣିମା ବିଜେ କଲା ବେଳକୁ ହଟିଆ ଠାକୁର କ'ଣ ଅଛନ୍ତି ଯେ ମିଳିବେ? ବିଚରା ବାଲୁଭନ୍ତ ଘେରା ନୀଳାଚଳକୁ ଦେଖି ମହାର୍ଜା ଭାରି ଦୁଃଖ ଲଭିଲେ। ମାତ୍ର ତାଙ୍କ ନିଷ୍ଠାକୁ ଧନ୍ୟ କହିବ, ପୀଠାଧୀଶ୍ୱର ନୃସିଂହଙ୍କୁ ପୂଜା କରି ଆରମ୍ଭ କଲେ ଦେଉଳ ତୋଳା କାମ। ଆହ, କ'ଣ କହିବା ସେ ମନ୍ଦିରର ଶୋଭାକୁ, ଦେଖିଲେ ଆଖି ଲାଖି ରହିବ, ଠେକା ଖସି ପଡ଼ିବ ତଳେ ଚୂଳକୁ ନିରେଖିଲେ। ହେଲେ ଠାକୁର କାହାନ୍ତି, ପ୍ରତିଷ୍ଠା ବା କରିବ କିଏ? ପୁଣ୍ୟଶ୍ଳୋକ ମହାର୍ଜା ନାରଦଙ୍କ ସଙ୍ଗରେ ଗଲେ ବ୍ରହ୍ମପୁର, ବ୍ରହ୍ମାଙ୍କୁ ବରଣ

0: ମନେ ନିସ୍ତାର ନାହିଁ।
1: ଶୁଣିଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତୀର୍ଥାନନ୍ଦ ମିଶ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 93ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ କପିଳ ଜନନୀ ଦେବହୂତିଙ୍କୁ ଉପଦେଶ ଦେଇଛନ୍ତି। ସାତ୍ୱିକ ରାଜସ ଓ ତାମସ ଭେଦରେ ଗୁଣ ତିନି ପ୍ରକାର। ଦମ୍ଭ ମତ୍ସର ହିଂସା ଅପର ଅପର ଭେଦ ହେଉଛି ତାମସ ଗୁଣ। ଯଶ ଐଶ୍ୱର୍ଯ୍ୟ ବାଞ୍ଛା ଓ ପ୍ରେମରେ ପ୍ରତିମା ପୂଜା ରାଜସ ଗୁଣ। ବାହ୍ୟ ଓ ଅନ୍ତର ଭିତରୁ ମାୟାକୁ ତ୍ୟାଗ କରି କର୍ମଫଳ କାମନା ନ କରି ଈଶ୍ୱର ପଥରେ କାର୍ଯ୍ୟ କରିବା ହିଁ ସାତ୍ୱିକ ଗୁଣ। ଏହାପରେ ଭଗବାନ ଜନନୀଙ୍କୁ ନିର୍ଗୁଣ ଭକ୍ତିକର କହିଛନ୍ତି।

ଚାଷୀ ଭାଇ ଓ ଭଉଣୀମାନେ, ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସଅଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମରୁ 6 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଡନାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ

କାର୍ଡିନ ଟିଜି ସଇଁତିରିଶ ଏ ଟିଏଜି ଏକାବନ ଟିଏଜି ଅଡତିରିଶ ଟିଏଜି ଚବିଶ ସ୍ମୃତି ସିଓ ସାତ ଓ ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର ଏକ ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଜବିୟମ ବୀଜାଣୁ କଲଚର ଉପଚାର କରି ବୁଣନ୍ତୁ। ବର୍ତ୍ତମାନ

0: 40 ଦିନ ପରେ ବିସ୍ତୃତ ଅନୁସାର ଏକ ଲିଟର ପାଣିରେ 3 ଗ୍ରାମ ଦେଲେ ଭଲ ଅମଳ ମିଳେ। ବର୍ଷାଦିନିଆ ଭେଣ୍ଡି ଚାଷ ପାଇଁ ଏକର ପ୍ରତି 4 କିଲୋଗ୍ରାମ ଉନ୍ନତ ବିହନ କିସମ କିମ୍ବା 1.5 କିଲୋଗ୍ରାମ ଶଙ୍କର ବା ହାଇବ୍ରିଡ୍ ବିହନ ଆବଶ୍ୟକ ହୁଏ। ବିହନ ବୁଣିବା ପୂର୍ବରୁ ପ୍ରତି 1 କିଲୋଗ୍ରାମ ବିହନରେ 3 ଗ୍ରାମ ଥିରାମ ସହିତ 7 ଗ୍ରାମ ଇମିଡାକ୍ଲୋପ୍ରିଡ୍ 70% WP କୀଟନାଶକ ମିଶାଇ ବିହନ ବିଶୋଧନ କଲେ ଫସଲରେ ରୋଗ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଏ। ଏହି ମାସ ହେଉଛି କାଜୁ ଗଛ ଲଗାଇବାର ଉପଯୁକ୍ତ ସମୟ। ଉନ୍ନତ କିସମ ଯଥା ବଳଭଦ୍ର, ଓୟୁଏଟି କଳିଙ୍ଗ କାଜୁ 1, ଜଗନ୍ନାଥ, ବିପିପି 4 ଏବଂ 8, ଭୁବନେଶ୍ୱର 1, ଭିଆର୍ଆଇ 2, ହାଇବ୍ରିଡ୍ 2-17 ଲଗାନ୍ତୁ। 45:45 ଆକାରର ଗାତ ଖୋଳି ଉପକୂଳ ଅଞ୍ଚଳରେ 7.5:7.5 ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ 6:6 ଏବଂ ଅନୁର୍ବର ଜମିରେ 4:4 ଦୂରରେ ଚାରା ରୋପଣ କରନ୍ତୁ। ପ୍ରତି ଏକରରେ ପ୍ରାୟ 70-80 ଚାରା ରୋପଣ କରନ୍ତୁ।
1: ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତ ସମ୍ବାଦ ରିଲେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: संप्रति वार्ता श्रूयंता प्रवाचिका रजा झा।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହଜ ଯାଏ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମୟରଞ୍ଜନ ମିଶ୍ର। ପୁରୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧ ମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଆସନ୍ତା ମଙ୍ଗଳବାର ଦିନ ଅନୁଷ୍ଠିତ ହେବ। ତେବେ ଠାକୁରଙ୍କର ସୀମିତ ସମୟ ଦର୍ଶନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2:00 ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ମହାନଦୀ ଜଳ ବିବାଦର ଆପୋଷ ସମାଧାନ ନେଇ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାର ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ଏ ସମ୍ପର୍କରେ ସୂଚନା ଦେଇ ଆଡ଼ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଉଭୟ ରାଜ୍ୟର ସହମତି ସମ୍ପର୍କିତ ତଥ୍ୟ ଟ୍ରିବ୍ୟୁନାଲ୍କୁ ଅବଗତ କରାଯାଇଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହଯୋଗ କ୍ରମେ ଉଭୟ ରାଜ୍ୟ ଜଳ ଆବଣ୍ଟନର ସୂତ୍ର ବାହାର କରିବାକୁ ରାଜି ହୋଇଥିବା ସେ ସୂଚନା ଦେଇଛନ୍ତି। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କର ଦ୍ୱାଦଶ ନୀତି ପାଳନ କରାଯିବ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା, ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରା ଏବଂ ପାଟଡୋରକୁ ରୂପାଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା 70 ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉନ୍ନୀତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତ ପ୍ରସ୍ତାବ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦିତ ହୋଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ଓସେପାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମିର ବିକାଶ, ଶିକ୍ଷକ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ କୁହାଯାଇଛି। ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର 88 ବୟସରେ ମହୀଶୂରରେ ପରଲୋକ ହୋଇଛି। ହିନ୍ଦୀ ସମେତ ବିଭିନ୍ନ ଭାଷାରେ ସେ କଣ୍ଠଦାନ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସହିତ ତାଙ୍କର ଦୀର୍ଘ ସମ୍ପର୍କ ରହିଥିଲା। ପ୍ରାୟ 70 ଓଡ଼ିଆ ଗୀତ ସେ ଗାଇବା ସହ 1986 ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଇ ସରସ ବ୍ୟବସାୟିକ ପ୍ଲାଟଫର୍ମ ଦେଶର

ପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ଡିଭିଜନର ଡିଭିଜନାଲ ରେଳ ପ୍ରବନ୍ଧକ ଅମିତାଭ ସିଂହଲ ଗତକାଲି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଗସ୍ତ କରିଥିଲେ। ସେଠାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ରଠାରେ ତିନି ଠାକୁରଙ୍କର ଅଣସର ଘର ଗୁପ୍ତ ନୀତି ଚାଲିଛି। ଠାକୁରଙ୍କୁ ଗତକାଲି ଦଶମୂଳ ଅର୍ପଣ କରାଯାଇଛି। ଆସନ୍ତା 16 ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରତିନିଧି ମଣ୍ଡଳୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ କ୍ଷୁଦ୍ର ଉଦ୍ୟୋଗ ବୁଲି ଦେଖିଛନ୍ତି। ବ୍ଲକର ଉପରପାଙ୍ଗା ଏବଂ ସାଙ୍ଗିଡ଼ିଆ ପଞ୍ଚାୟତରେ ରହିଥିବା ବିଭିନ୍ନ ପ୍ରୋସେସିଂ ୟୁନିଟ୍କୁ ସେମାନେ ବୁଲି ଦେଖିବା ସହ ଆଲୋଚନା କରିଛନ୍ତି।

0: ଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ 6:00 ସୁଦ୍ଧା 611.29 ଫୁଟ ରହିଥିଲା। ବର୍ତ୍ତମାନ ଜଳଭଣ୍ଡାରର 3 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 49,591 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 73,666 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅଭିବାଦ ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର।
0: ଗୁରୁଙ୍କର ସୀମିତ ସମୟ ଦର୍ଶନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2
2: ଉପଯୁକ୍ତ ପରିମାଣର ଅମ୍ଳଜାନ ଭରା ରକ୍ତ ପଠାଇବାରେ ଅକ୍ଷମ ହୁଅନ୍ତି ସେହି ଅବସ୍ଥାକୁ ଅଭିବାଦ ବା ସକ୍ କୁହାଯାଏ। ଏହାଫଳରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ, କିନ୍ତୁ ଏହାର ବିନଷ୍ଟକାରୀ ପ୍ରଭାବରୁ ରକ୍ଷା କରିବାର ଶ୍ରେଷ୍ଠ ଉପାୟ ହେଉଛି ଏହାକୁ ଖୁବ୍ ଶୀଘ୍ର ଚିହ୍ନଟ କରିବା। ପ୍ରାରମ୍ଭରୁ ଏହାର ଲକ୍ଷଣଗୁଡ଼ିକ ହେଉଛି ଚର୍ମ ପାଣ୍ଡୁର ଥଣ୍ଡା ଏବଂ ଆବ୍ର ଝାଳୁଆ ଲାଗିବା, ଆଖି କୋଡ଼ିଆ, ନିରସ ଓ ନିଷ୍ପ୍ରଭ ତଥା ପ୍ରସାରିତ ଉତ୍ତଳିକା, ଉଦ୍ବେଗ, ଅସ୍ଥିରତା ଏବଂ ମୂର୍ଚ୍ଛା ଅବସ୍ଥା, ନାଡ଼ିର ଗତି ଦୁର୍ବଳ ତଥାପି ଦ୍ରୁତ କିମ୍ବା ସୂତା ପରୀକ୍ଷୀଣ, ଅନିୟମିତ କିମ୍ବା ଗଭୀର ଦ୍ରୁତ ଶ୍ୱାସକ୍ରିୟା, ବାନ୍ତି ଲାଗିବା କିମ୍ବା ଅଇ ଲାଗିବା, ଅତ୍ୟଧିକ ଶୋଷ
0: ହୋଇଥିବା ସେ ସୂଚନା ଦେଇଛନ୍ତି। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କର ଦ୍ୱାଦଶ ନୀତି ପାଳନ କରାଯିବ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା
2: ବା ହାଇପୋଭଲିମିକ୍ ସକ୍ ଦେହର ରକ୍ତ ବା ଅନ୍ୟାନ୍ୟ ତରଳ ପଦାର୍ଥ ପରିମାଣ ହ୍ରାସ ପାଇବା ଦ୍ୱାରା ଏ ପ୍ରକାରର ଅଭିପାତ ହୋଇଥାଏ। ଅଭ୍ୟନ୍ତର କିମ୍ବା ବାହ୍ୟ କ୍ଷତର ଅତ୍ୟଧିକ ରକ୍ତସ୍ରାବ, ଡାଇରିଆ, ଦାହ କ୍ଷତ, ଶୁଷ୍କୀକରଣ ଏବଂ ଅତ୍ୟଧିକ ବାନ୍ତି ଫଳରେ ଏହା ହୋଇଥାଏ। ସ୍ନାୟୁ ହେତୁ ଅଭିପାତ ବା ନିରୋଜେନିକ୍ ସକ୍ ଏ ପ୍ରକାରର ଅଭିପାତ ସ୍ନାୟୁଗତ କାରଣରୁ ହୋଇଥାଏ। ବିଭିନ୍ନ ସ୍ନାୟୁର ନିର୍ଦ୍ଦେଶ ଅନୁସାରେ ରକ୍ତବାହିକା ନଳିକା ଗୁଡ଼ିକ ଅସ୍ୱାଭାବିକ ଭାବେ ପ୍ରସାରିତ ହୋଇଯାଏ, ଫଳରେ ଦେହର ଅନେକ ପରିମାଣର ରକ୍ତ ରକ୍ତନଳୀମାନଙ୍କରେ ରହିଯାଏ, ଫଳରେ ରକ୍ତର ସ୍ରୋତ ବଜାୟ ରଖିବା ସମ୍ଭବ ହୁଏ ନାହିଁ। ବ୍ୟକ୍ତି ହଠାତ୍ ଠିଆ ହୋଇଗଲେ ମୂର୍ଚ୍ଛା ହୋଇଯାଏ। ବ୍ୟକ୍ତି ପୁଣି ବସିବା କିମ୍ବା ଶୋଇବା ଅବସ୍ଥାକୁ ପୁଣି ଚାଲିଗଲେ ସ୍ନାୟୁ ହେତୁ ଅଭିପାତ ପ୍ରାୟତଃ ଠିକ୍ ହୋଇଯାଏ। ମନ ହେତୁ ଅଭିପାତ ବା ସାଇକୋଜେନିକ୍ ସକ୍ ଏ ପ୍ରକାର ଅଭିପାତ ପ୍ରାୟତଃ ସାଧାରଣ
0: ଅତ୍ୟଧିକ ଓଡ଼ିଆ ଗୀତ ସେ ଗାଇବା ସହ 1986 ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ
2: ଅତ୍ୟଧିକ୍ରିୟା ଅଭିପାତ ବା ଆନାଫାଇଲାକ୍ଟିକ୍ ସକ୍ କୌଣସି ପ୍ରକାରର ଖାଦ୍ୟରୁ ଆଲର୍ଜି ପ୍ରତିକ୍ରିୟା, ମହୁମାଛି, ବିରୁଡ଼ି କିମ୍ବା କୀଟପତଙ୍ଗ ଦଂଶନ ଏବଂ କେତେକ ଇନହାଲାନ୍ସ ଯୋଗୁଁ ଏ ପ୍ରକାର ଅଭିପାତ ହୋଇଥାଏ। ଏହାର ଚିକିତ୍ସା

0: তদ অনুযায়ী প্রাথমিক চিকিৎসা করন্তু। অস্থিভঙ্গ কিংবা মকচি হইতিলে স্প্লিন্ট দেই তার উপচার করন্তু। এহা কিপরি করা যায় জানিনথিলে সেতিরে হাত দিয়ন্তু নাই, কারণ সেইপরি কলে ক্ষত অধিক হইপারে। ব্যক্তিকু শোষ হেউচি কহিলে তুলারে পানি ভিজাই তার ওঠ ও জিভরে দিয়ন্তু। পানি পিইবাকু দেলে বান্তি হইপারে। ব্যক্তিকু শান্ত ও নিশ্চয় রাখিবাকু চেষ্টা করন্তু। ব্যক্তির অস্থিরতা বা উত্তেজনা ফলরে অবস্থা সাংঘাতিক হইপারে, বরং ডাক্তারি সাহায্য খুব শীঘ্র মিলিব বলি আশ্বাসনা দিয়ন্তু।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣିଥିଲେ ଅବିପାତ ଅବସ୍ଥା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର କୈଳାସନାଥ ଶାସ୍ତ୍ରୀ। ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆ ସମ୍ବାଦ।
2: ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ଗୋଆରେ ଯୁଗ୍ମ ସଂସଦୀୟ କମିଟିର ଆଲୋଚନା। କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ 88 ବୟସରେ ପରଲୋକ। ନୌକା ଦୁର୍ଘଟଣାରେ 15 ଭାରତୀୟଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଭିଏତନାମ ସରକାର। ଏବଂ ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ହାସଲ କରେ ଲିଣ୍ଡା ନୋସ୍କୋଭା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। 4 ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଶେଷ ପର୍ଯ୍ୟାୟର ଗସ୍ତକୁ ସୁଦୃଢ଼ କରିଛି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର୍ ଲକ୍ସନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରତିରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଏବଂ ପଶୁପାଳନ ଆଦି ବିଭିନ୍ନ କ୍ଷେତ୍ରରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଅକ୍ଲାଣ୍ଡରେ ସ୍ପାର୍କ ଆରେନାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିଥିଲେ। ନ୍ୟୁଜିଲାଣ୍ଡର ପ୍ରଗତିରେ ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଥିଲେ। ଅକ୍ଲାଣ୍ଡରୁ ୱେଲିଂଟନ୍ ଏବଂ କ୍ରାଷ୍ଟ ଚର୍ଚ୍ଚରୁ କୁଇନ୍ସଟାଉନ୍ ପର୍ଯ୍ୟନ୍ତ ଭାରତୀୟ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛନ୍ତି। ନିରନ୍ତର ବନ୍ଧୁତା, ସାଧାରଣ ମୂଲ୍ୟବୋଧ, ଦ୍ୱିପାକ୍ଷିକ ସହଭାଗିତା ଏବଂ ଭବିଷ୍ୟତ ସମ୍ପର୍କରେ ନୂତନ ମାର୍ଗ ଉନ୍ମୁକ୍ତ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି। ସମାବେଶରେ ଯୋଗଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ ଦ୍ୱିପାକ୍ଷିକ ରଣନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଥିଲେ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ବିଭିନ୍ନ ପକ୍ଷଙ୍କ ସହ ଗୋଆରେ ଯୁଗ୍ମ ସଂସଦୀୟ କମିଟି ଆଲୋଚନା ଶେଷ କରିଛନ୍ତି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ରାଜ୍ୟ ସରକାର, ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧି, ସମ୍ବିଧାନ ବିଶେଷଜ୍ଞ, ଗଣମାଧ୍ୟମ ଓ ଅନ୍ୟାନ୍ୟ ପ୍ରତିନିଧିମାନଙ୍କ ସହ ବିସ୍ତୃତ ଭାବେ ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଗୋଆରେ ଗଣମାଧ୍ୟମକୁ ସୂଚନା ଦେଇ କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି, ଏହି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। କମିଟି ଆଗାମୀ ଦିନରେ ଲକ୍ଷ୍ନୌ ଗସ୍ତ କରି ପ୍ରସ୍ତାବ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିବ ବୋଲି ଜଣାପଡ଼ିଛି।

ମନ୍ଦିର ଆଗରେ ତିନୋଟି ରଥ ସଜା ହୋଇ ରହିଥାନ୍ତି। ସତେକି ସେମାନେ ତିନି ଠାକୁରଙ୍କୁ ଅପେକ୍ଷା କରିଛନ୍ତି। ମନ୍ଦିର ଦ୍ୱାର ସୁନ୍ଦର ସୁନ୍ଦର ଫୁଲମାଳାରେ ସଜସଜ୍ଜିତ ହୋଇଥାଏ। କୁନା ଟେଲିଭିଜନରେ ରଥଯାତ୍ରା ଦେଖିଛି, ହେଲେ ପୁରୀ କେବେ ଆଗରୁ ଯାଇନଥିଲା। ସେ ଏତେ ଗହଳି ଦେଖି ଡରିଗଲା।

1535 ଆରମ୍ଭ କରିଥିଲେ ଓ ସେହି ବଂଶର ଜଣେ ରାଜା ଅନଙ୍ଗ ଭୀମଦେବ ଖ୍ରୀଷ୍ଟାବ୍ଦ 1230 ମନ୍ଦିର କାର୍ଯ୍ୟ ଶେଷ କରିଥିଲେ। ସମ୍ପୂର୍ଣ୍ଣ ମନ୍ଦିରଟି ପଥର କାରୁକାର୍ଯ୍ୟରେ ତିଆରି। ମନ୍ଦିର ଗାଁ ଭିତରେ ଅନେକ ମନ୍ଦିର ରହିଛି, ସେଥିରେ ବିଭିନ୍ନ ଦେବାଦେବୀ ପୂଜା ପାଆନ୍ତି। ଚାରିପଟେ ମେଘଦୁଆ ନାଦ ପାଚେରି ଘେରି ରହିଛି। ମନ୍ଦିର ଚୂଡ଼ାରେ ନୀଳଚକ୍ରରେ ପତାକା ଉଡ଼ୁଛି, ତାର ନାଁ ପତିତାପ ପତପାବନ। ମୁଖ୍ୟ ବନ୍ଦର ଭିତରେ ରତ୍ନ ସିଂହାସନ ରହିଛନ୍ତି ଏବଂ ସେ ସିଂହାସନରେ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା ଓ ସୁଦର୍ଶନ ପୂଜା ପାଆନ୍ତି। 12 ମାସରେ 13 ପର୍ବ ପାଳିତ ହୁଏ। ଅନେକ ସେବକ ଭଗବାନଙ୍କ ସେବା କାର୍ଯ୍ୟରେ ଲାଗିଥାନ୍ତି। ସବୁଦିନ ଭକ୍ତମାନଙ୍କ ଗହଳି ମନ୍ଦିର ଭିତରେ ହୋଇଥାଏ। ଆମେ ପୁଣି ଆସି କେତେବେଳେ ମନ୍ଦିର ଭିତରକୁ ଯାଇ ଏ ମନ୍ଦିରର କାରିକାର୍ଯ୍ୟ ସବୁ ଦେଖିବା। ନା ପୁଣି ପଚାରିଲା, ବାପା ଏତେ ସୁନ୍ଦର 3ଟି ରଥ କେମିତି ତିଆରି ହୁଏ? ବାପା କହିଲେ, ପ୍ରତିବର୍ଷ ବୈଶାଖ ମାସ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ପୂର୍ବରୁ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଆବଶ୍ୟକ କାଠ ଚିହ୍ନଟ ହୋଇ କଟାଯାଇ ବଡ଼ ବଡ଼ ଟ୍ରକ୍ ମାନଙ୍କରେ ବଡ଼ ଦାଣ୍ଡକୁ ଅଣାଯାଇଥାଏ। ମନ୍ଦିରର ବଢ଼େଇ ସେବକମାନେ ରଥ କାମ ଆରମ୍ଭ କରନ୍ତି, କମାର ସେବକମାନେ ଲୁହା କାମ କରନ୍ତି, ଚିତ୍ରକାର ସେବକମାନେ ଚିତ୍ରକାର୍ଯ୍ୟ କରନ୍ତି ଓ ଜଜି ସେବକମାନେ ରଥର କନା ସିଲାଇ କରନ୍ତି। ସମସ୍ତ ସେବକମାନଙ୍କର ସହଯୋଗରେ ଏହି କାର୍ଯ୍ୟ ଠିକ୍ ସମୟରେ ସମାପ୍ତ ହୁଏ। ଏହି ସମୟରେ କୁନା ଦେଖିଲା, ଏକ ବଡ଼ କାଠ ପିଢ଼ିକୁ ଭାର କରି କେତେଜଣ ସେବକ ଆଣି ରଥ ଉପରେ ରଖିଲେ। କୁନା ବାବାଙ୍କୁ ପଚାରିଲା, ବାପା ଏ ପିଢ଼ି କାହାର, ଏହା ମଧ୍ୟରେ କ'ଣ ଅଛି? ବାପା କହିଲେ, ଦିଅଁମାନେ 9 ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ରଥରେ ବସି ଯିବେ। ଆମେ ଘର ଛାଡ଼ି ଯଦି ବାହାରକୁ ଯାଉ, କିଛି ବ୍ୟବହାରିକ ଜିନିଷ ଲୁଗାପଟା ବାକ୍ସରେ ନେଉ ନା ନାହିଁ? ସେମିତି ପ୍ରଭୁଙ୍କର ମଧ୍ୟ ପ୍ରତିଦିନର ଆବଶ୍ୟକୀୟ ଲୁଗାପଟା ଅନ୍ୟାନ୍ୟ ଜିନିଷ ପେଢ଼ି ଦ୍ୱାରା ସେବକମାନେ ନିଅନ୍ତି। ଦିଅଁମାନେ ପ୍ରତିଦିନ ନୂଆ ନୂଆ ବେଶ ହୁଅନ୍ତି, ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଏହି ସମୟରେ କୁନା ଦେଖିଲା, ମନ୍ଦିର ଦ୍ୱାରରେ କାହାଳି ଘଣ୍ଟ ଘଣ୍ଟା ବାଜି ଉଠିଲା। ଭକ୍ତମାନେ ହରିବୋଲ ହୁଳହୁଳି ପକାଇଥାନ୍ତି। ଦୈତାପତି ସେବକମାନେ ପାଟକନାରେ ଘୋଡ଼ାଇ ହୋଇଥିବା ଏକ ଲମ୍ବା ଦିଅଁଙ୍କୁ କାନ୍ଧରେ ଧରି ଚଞ୍ଚଳ ଚଞ୍ଚଳ ବେଗରେ ଆସି ସୁଭଦ୍ରାଙ୍କ ରଥରେ ବିଜେ କଲେ। କୁନା କିଛି ବୁଝିପାରିଲା ନାହିଁ। ଟେଲିଭିଜନରେ ସେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ଦେଖିଛି, ଏ ଦିଅଁ ପୁଣି କିଏ? ବାପା କହିଲେ, ଏ ହେଉଛନ୍ତି ଚକ୍ରରାଜ ସୁଦର୍ଶନ, ଜଗନ୍ନାଥଙ୍କ ପାଖରେ ରହି ସିଂହାସନ ସେ ପୂଜା ପାଆନ୍ତି। ଏହି ସମୟରେ ପୁଣି ଘଣ୍ଟ ଧ୍ୱନି ହେଲା, ଆସିଲେ ବଳଭଦ୍ର ବଡ଼ ଠାକୁର, ସେ ଜଗନ୍ନାଥ ମହାପ୍ରଭୁଙ୍କର ବଡ଼ ଭାଇ। କୁନା ଆନନ୍ଦରେ ବିଭୋର ହୋଇଗଲା, ହରିବୋଲ ହରିବୋଲ କରି ପାଟି କରି ନାଚିଲା। ଠାକୁରଙ୍କ ଧଳା ମୁହଁରେ ସୁନ୍ଦର ଟାହିଆ ହଲୁଛି, ସେବକମାନେ ଝୁଲାଇ ଝୁଲାଇ ବଡ଼ଦେବଙ୍କୁ ପହଣ୍ଡି କରୁଥାନ୍ତି। ସେ ଦୃଶ୍ୟ ଭକ୍ତମାନଙ୍କୁ ଖୁବ୍ ଆନନ୍ଦ ଦେଉଥାଏ। ବଡ଼ଦେବଙ୍କ ସେବକମାନେ ତାଳଧ୍ୱଜ ରଥରେ ବସା ଭଗବାନଙ୍କୁ ବସାଇଲେ। ପରେ ପରେ ସୁଭଦ୍ରା ଆସିଲେ, ସୁଭଦ୍ରା ମାଆଙ୍କୁ ସେବକମାନେ ଦେବଦଳ ରଥରେ ବିଜୟ କଲେ। ଶେଷରେ ଆସିଲେ ଜଗନ୍ନାଥ ମହାପ୍ରଭୁ, କଳା ମୁହଁ, ସୁନ୍ଦର ଚକା ଚକା ଆଖି, ତାହିଆ ଭାରି ସୁନ୍ଦର ମନଲୋଭା, ବେଶ ବଡ଼ ଆକର୍ଷଣୀୟ। ସେବକମାନେ ଠାକୁରଙ୍କୁ ଝୁଲାଇ ଝୁଲାଇ ଆଣିଲେ। ଭକ୍ତମାନଙ୍କ ହରିବୋଲ ଶବ୍ଦରେ ଗଗନ ପବନ ପ୍ରକମ୍ପିତ ହେଲା, ଭକ୍ତମାନେ ଆନନ୍ଦରେ ନାଚିବାକୁ ଲାଗିଲେ। କୁନା ବାପା ପାଖରେ ରହି ବଡ଼ଦାଣ୍ଡର ଏ ଦୃଶ୍ୟ ଦେଖୁଥାନ୍ତି, ଖୁବ୍ ବାପା ପୁଅ ଆନନ୍ଦିତ ହେଉଥାନ୍ତି। ଜଗନ୍ନାଥଙ୍କୁ ସେବକମାନେ ପାଟ ଦୌଡ଼ରେ ବାନ୍ଧି ଟାଣି ଟାଣି ନେଉଥାନ୍ତି, ପ୍ରଭୁ ଉପରକୁ ଉଠି ପୁଣି ଖସି ଯାଉଥାନ୍ତି। ସେବକମାନେ ଭିଡ଼ି ଭିଡ଼ି ନେଇ ନନ୍ଦିଘୋଷ ରଥରେ ଜଗନ୍ନାଥଙ୍କୁ ବିଜେ କଲେ। ବଡ଼ଦାଣ୍ଡରେ ରୁଣ୍ଡ ହୋଇଥିବା

ପିଲାମାନେ, ତୁମେମାନେ ରାମାୟଣରେ ହନୁମାନଙ୍କୁ ତ ଦେଖିଛ, ରାମଭକ୍ତ ହନୁମାନଙ୍କ କାହାଣୀ ବି ଶୁଣିଛ। ହନୁମାନ ରାମଙ୍କ ପାଇଁ ବହୁତ ବଡ଼ ବଡ଼ କାମ କରିଯାଇଛନ୍ତି। ତୁମେ ଜାଣିଛ, ଯେତେବେଳେ ରାମ ରାବଣଙ୍କର ଯୁଦ୍ଧ ହୋଇଥିଲା, ସେତେବେଳେ ଲକ୍ଷ୍ମଣଙ୍କ ସହ ଇନ୍ଦ୍ରଜିତଙ୍କର ଯୁଦ୍ଧ ହୋଇଥିଲା। ଇନ୍ଦ୍ରଜିତ ବହୁତ ବଡ଼ ଯୋଦ୍ଧା ଥିଲେ, ସେ ଇନ୍ଦ୍ରଙ୍କୁ ଜୟ କରିଥିଲେ ବୋଲି ତାଙ୍କ ନାଁ ଇନ୍ଦ୍ରଜିତ ହୋଇଥିଲା ନା। ହେଲେ ତାଙ୍କୁ ଗୋଟେ ମାନେ ଆଶୀର୍ବାଦ ଥିଲା ଯେ ତାଙ୍କୁ କେହି ବି ଜିତି ପାରିବେନି।

ଥିଲେ, କିନ୍ତୁ ଇନ୍ଦ୍ରଜିତ ତ ମାୟା ବି ଥିଲା, ସିଏ ମାୟା ବଳରେ ଏମିତି ସ୍ୱର ଗୋଟେ ମାରିଲା ଯେ ଲକ୍ଷ୍ମଣ ଅଚେତ ହୋଇ ପଡ଼ିଗଲେ, ଆଉ ଉଠିଲେନି। ରାମ ପୁରା ଭାଙ୍ଗି ପଡ଼ିଲେ, କହିଲେ ମୁଁ ସୁମିତ୍ରା ମାତାଙ୍କୁ ଅଯୋଧ୍ୟାରେ ଯାଇ କି ମୁହଁ ଦେଖେଇବି, ତାଙ୍କ ପୁଅର ସୁରକ୍ଷା ମୁଁ କରିପାରିଲିନି ବୋଲି କେମିତି କହିବି, ଏମିତି କହି ରାମ ବିକଳ ହେଇକି କାନ୍ଦିଲେ। ଶେଷକୁ ବିଭୀଷଣଙ୍କ ଅନୁରୋଧ କ୍ରମେ ହନୁମାନ ଯାଇକି ସୁଷେଣକୁ ଲଙ୍କାରୁ ନେଇକି ଆସିଲେ। ସୁଷେଣ ବୈଦ ଥିଲେ, ଲଙ୍କାର ରାଜା ରାବଣଙ୍କର ବୈଦ୍ୟ ମାନେ ଡକ୍ଟର ହେଲେ। ସିଏ କହିଲେ କି ମୁଁ ରାଜାଙ୍କର ଶତ୍ରୁର ଚିକିତ୍ସା କେମିତି କରିବି। ସେଇଠୁ ସମସ୍ତେ କହିଲେ କି ତୁମେ ହେଉଛ ଡାକ୍ତର ମାନେ ବୈଦ, ତମର ଶତ୍ରୁ ମିତ୍ର କେହି ନାହିଁ, ଯିଏ ରୋଗୀ ତୁମେ ତାର ସେବା କରିବ। ଏମିତି କହିକି ସୁଷେଣ ବୈଦଙ୍କୁ ସମସ୍ତେ କହିଲେ କି ଲକ୍ଷ୍ମଣଙ୍କର ଚିକିତ୍ସା ଉପାୟ ବତେଇବା ପାଇଁ। ସୁଷେଣ ବୈଦ କହିଲେ ଠିକ ଅଛି, ତାହେଲେ ଗୋଟିଏ ରାସ୍ତା ଅଛି ଲକ୍ଷ୍ମଣଙ୍କୁ ବଞ୍ଚେଇବାର। ସମସ୍ତେ ପଚାରିଲେ କ'ଣ, ସୁଷେଣ ବୈଦ କହିଲେ ଜଣେ ଯଦି ଯାଇ ଗନ୍ଧମାର୍ଦ୍ଦନ ପର୍ବତରୁ ବିଶଲ୍ୟକରଣୀ ପୁଣି ଆଜି ରାତିକ ଭିତରେ ଆଣିବେ, ତାହେଲେ ଲକ୍ଷ୍ମଣ ସକାଳ ହେଲେ ବଞ୍ଚିବେ, ଯଦି ସୂର୍ଯ୍ୟ ଉଦୟ ହେଇଯିବ ତାହେଲେ ଲକ୍ଷ୍ମଣ ବଞ୍ଚିବାର ଆଶା ନାହିଁ। ତେବେ ଏତେ ଦୂର ବାଟ ଗନ୍ଧମାର୍ଦ୍ଦନ ଲଙ୍କାରୁ ଏତେ ଦୂର, କିଏ ଯିବ କିଏ ଯିବ କିଏ ଯାଇପାରିବେନି। ସେଇଠୁ ହନୁମାନ ସାନାକୁ ଆସିଲେ, ସିଏ ରାମଙ୍କ ନାମ ଧରି ଅସାଧ୍ୟ ସାଧନ କରିପାରୁଥିଲେ ହନୁମାନ। ସିଏ କହିଲେ ଜୟ ଶ୍ରୀରାମ କହିକି ସେ ସାଙ୍ଗେ ସାଙ୍ଗେ ଗନ୍ଧମାର୍ଦ୍ଦନ ଆଡ଼କୁ ସମୟ ନଷ୍ଟ ନ କରିକି ଅଗ୍ରସର ହେଲେ। ବାଟରେ ତାଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିଲା। ରାବଣ ଜାଣିପାରି ଜଣେ ଅସୁରକୁ ପଠେଇଲା, ତାକୁ ବି ହନୁମାନ ପ୍ରଥମେ ତାକୁ ଭଲରେ କହିଲେ ନ ବୁଝିବାରୁ ତାକୁ ବଧ କରିକି ଶେଷରେ ଗଲେ ଗନ୍ଧମାର୍ଦ୍ଦନ। ଗନ୍ଧମାର୍ଦ୍ଦନ ପର୍ବତରେ ସେ ଯେତେବେଳେ ଦେଖିଲେ ଏତେ ଗୁଡ଼ାଏ ଗଛଲତା, କୋଉ ଗଛ ସେ ଚିହ୍ନି ପାରିଲେନି। ସେଇଠୁ ସେ କ'ଣ କଲେ, ମୁଁ ଯଦି ୟାକୁ ଖୋଜିବି ତାହେଲେ ଯାଇକି ଆସିଲା ବେଳକୁ ବହୁତ ଡେରି ହେଇଯିବ, ତେଣୁ ହନୁମାନଙ୍କ ପାଖରେ ଆଉ କିଛି ଉପାୟ ନଥିଲା। ସେ କ'ଣ କଲେ, ଗନ୍ଧମାର୍ଦ୍ଦନ ପର୍ବତଟାକୁ ହିଁ ଉଠେଇକି ଧରିକି ପଳାଇ ଆସିଲେ। ତୁମେ ଫଟୋରେ ଦେଖିଥିବ ନା, ହନୁମାନ ଗୋଟେ ହାତରେ ଗଦା ଆଉ ଗୋଟେ ହାତରେ ପର୍ବତ ନେଇକି ଉଡ଼ୁଡ଼ି ଆସୁଛନ୍ତି। ସେଇ ଗନ୍ଧମାର୍ଦ୍ଦନ ପର୍ବତରେ ବିଶଲ୍ୟକରଣୀ ଅଛି ଭାବିକି ସେ ପର୍ବତଟାକୁ ଉଠେଇକି ଆଣିଲେ, ଯେମିତି ବୈଦ ଦେଖିଲେ ସେ ନିଜେ ଚିହ୍ନିକି ଆଣିକି ବିଶଲ୍ୟକରଣୀ ଲକ୍ଷ୍ମଣଙ୍କୁ ଦେବାରୁ ଲକ୍ଷ୍ମଣଙ୍କର ଚେତା ଫେରି ଆସିଲା। ରାମ ଆଶ୍ୱସ୍ତ ହେଲେ। ସମସ୍ତ ବାନର ସେନା, ବିଭୀଷଣ ଆଉ ଯେତେ ଜଣ ଥିଲେ ସବୁ ଶୁଭଚିନ୍ତକ ରାମଙ୍କର, ସମସ୍ତେ ଖୁସିରେ ଆନନ୍ଦରେ ହର୍ଷ ଉଲ୍ଲାସ ଧ୍ୱନି କଲେ। ତେବେ ଆସ ଆଜି କହିବା ଜୟ ଶ୍ରୀରାମ, ଜୟ ବୀର ହନୁମାନ।

0: ତେବେ ପିଲେ ସବୁଥର ପରି ଆଜି ମଧ୍ୟ ଜଣେ ଶିଶୁ ସାଥୀଙ୍କ ସହ ତୁମର ଆମେ ପରିଚୟ କରୁଛୁ। ଆସ ତାଙ୍କ ସହିତ କଥାବାର୍ତ୍ତା ହେବା, ତାଙ୍କଠାରୁ ଗପ ଶୁଣିବା, ଗୀତ ଶୁଣିବା, ଆଉ ତାଙ୍କ ରୁଚି ଅଭିରୁଚି ଜାଣିବା।
1: ଆଚ୍ଛା, ତମ ନାଁ କଣ କହିଲ?
2: ମୋ ନାଁ ଆଦିର ପ୍ରସାଦ ବେହେରା।
1: ଆଚ୍ଛା, କଣ ପଢୁଛ?
2: କ୍ଲାସ 9।
1: ଆଚ୍ଛା, କୋଉ ସ୍କୁଲରେ ପଢୁଛ?
2: କେନ୍ଦ୍ର ବିଦ୍ୟାଳୟ ଛତ୍ରପୁର।
1: ଆଚ୍ଛା, ତମ ଘର କୋଉଠି?
2: ଆମ ଘର ନିୟର ଆମ ସ୍କୁଲ
1: ଆଚ୍ଛା, ଘରେ ସବୁ କିଏ ରହୁଛନ୍ତି?
2: ଘରେ ମୁଁ, ମୋ ସାନ ଭଉଣୀ ଏବଂ ମାମା ଏବଂ ଆଈ।
1: ଆଈ ରହୁଛନ୍ତି? ନାଇଁ।

0: କରିକି ମୋତେ ଲାଗୁଛି ଆଉ ନାଇଁ। अच्छा किसी तुम स्कूल ले जो प्रार्थना होती थी कि आई किस में होगी
1: एक्टिंग रे मोर संस्कृत श्लोक श्लोक जे तो छी
0: आओ श्लोक लगाओ
1: ओम असतोमा सतमय तमसोमा ज्योतिर्गमय मृत्योर्मा अमृतम गमय दया कर दान विद्या का हमें परमात्मा देना दया करना हमारी आत्मा में सोता देना हमारे ध्यान में आओ जब आंखों में बस जाओ अंधेरे दिल में आकर के परम ज्योति जगा देना बहारो ज्ञान की गंगा दिलों में प्रेम का सागर हमें आपस में मिलजुल सब रहना था देना
0: ବହୁତ ବଢିଆ। ଆଚ୍ଛା ତମର ପ୍ରାର୍ଥନାଟା ହେଲା ବେଳେ ସବୁ ମିଶିକି ଗାଉଛ ନା ଦି ଜଣ ଗାଉଛନ୍ତି ତାପରେ ସମସ୍ତେ ଗାଉଛନ୍ତି ଏମିତି ଅଛି
1: ସବୁ ମିଶିକି ଗାଉଛୁ।
0: ଆଚ୍ଛା ତ କିଛି ଅସୁବିଧା ହଉନି ନାଇଁ ସବୁ ଏକ ସ୍ୱରରେ ଏକ ଆଳରେ ଗାଇ ଦଉଛ ନାଇଁ ବହୁତ ବଢିଆ କଥା। ତମର ଏନ୍ସିସିରେ କୋଉଠି ମିଶିଛ କି ତମେ
1: ଆମର ଏନ୍ସିସି ତ ନାହିଁ ଏନ୍ସିସି କ୍ଲାସ୍ ଟୁଏଲ୍ଭ ଟେନ୍ଥରେ ଥିବ ଏବେ ଆମର ସ୍କାଉଟିଂ ଗାଇ ଚାଲିଛି।
0: ଆଚ୍ଛା ସେଥିରେ ମିଶିଛ ତମେ ଆଚ୍ଛା କଣ ଶିଖାଲଣି ଷ୍ଟେପ୍ସ କଣ ସବୁ କଣ ଶିଖାଉଛି ସେଇ ସ୍କାଉଟରେ
1: ଗାଇଡର
0: ସ୍କାଉଟ ନା ଗାଇଡ କହିଲ
1: ସ୍କାଉଟ
0: କଣ ସେମିତି ମାନେ ୟୁନିଫର୍ମ ଥିବ କଣ ନାଇଁ
1: ଆଜ୍ଞା
0: କୋଉ କଲର୍ର ଯେମିତି ପୋଲିସ ମାନଙ୍କର
1: ନା ନାଇଁ ସେମିତି ନାଇଁ ସିଲଭର କଲର୍ ସାର୍ଟ ଏବଂ ନେଭି ବ୍ଲୁର ବ୍ରାଉଜର।
0: ଆଚ୍ଛା ଆଚ୍ଛା ପିନ୍ଧିକି ଯିବାକୁ ପଡିବ ଯୋଉ ଦିନ ଥିବ ସେଇଟା
1: କମ୍ପ୍ୟୁଟର
0: ଆସିଲାଣି କଣ କଣ ଆସିଲାଣି କମ୍ପ୍ୟୁଟର ର
1: AI, domains of AI.
0: अच्छा छतरपुर रे का कुछ ना कंप्यूटर कंप्यूटर क्लास हो छी
1: आगे
0: तेरा कोड़े तम घर पाके अछि
1: ना नहीं सेडा हमरो जगन्नाथ मंदिर रिकपली
0: आहा हा सेठी अछि कंप्यूटर क्लास नहीं जे बड़ो जगन्नाथ मंदिर पाकरे
1: आगे
0: सेठी को जाउ छनी ती ना दूर होछि ना पाखो साइकिल ले जाउ छु
1: हां साइकिल रे पाखो पड़छि
0: बहुत बढ़िया। कोन कोन आसलानी कंप्यूटर ऊपर कोन नॉलेज सब अछि बे ବହୁତ ବଢିଆ କଥା ନାଇଁ ତମ ଘରେ କମ୍ପ୍ୟୁଟର ଅଛି କି
1: ଅଛି
0: ତ ଭଲ ଆଉ ତାପରେ ଧୀରେ ଧୀରେ କମ୍ପ୍ୟୁଟର ଶିଖିଲା ପରେ ତାକୁ ତିଆରି କରିବା ବି ଶିଖିଦିଅ ନାଇଁ ତମେ ଭଉଣୀ ତମେ ଯୋଉ ରେଟ୍ରେ କମ୍ପ୍ୟୁଟର ୟୁଜ୍ କରିବ ନାଇଁ ତ ଭାଙ୍ଗିବାର ଚାନ୍ସେସ୍ ବହୁତ ଅଛି ସେଥିପାଇଁ ସେଠି ଶିଖିଲା ସାଙ୍ଗେ ସାଙ୍ଗେ ତାକୁ ତିଆରି କରିବା ବି ଶିଖିଦେବାଟା ଭଲ ମୁଁ ଭାବୁଛି ମଜା କରୁଥିଲି ହେଲା। ଆଚ୍ଛା ବହୁତ ବଢିଆ କିଛି ଗପ କହିବ କି କହିଲେ ତମ ଆଈ ଅଛନ୍ତି ମାନେ ଆଈ ତ ଗପ କହୁଥିବେ

0: ପାଠ ପଢା ସହିତ ସିଏ ତାର ସ୍ୱପ୍ନକୁ ସାକାର କରିପାରିବ।
1: ଆଚ୍ଛା ଏ ଗପ କଣ ତମେ ନିଜେ ଲେଖିଛ କି?
0: ଆଜ୍ଞା।
1: ବହୁତ ବଢିଆ। ନାଇଁ ତମେ ଗପ ବି ଲେଖିପାରୁଛ? ନାଇଁ କବିତା ଲେଖୁଛ କି? ଗପ କବିତା କେବେଠୁ ଲେଖିଲଣି ତମେ? ଗପ କବିତା
0: ଗପ ମୁଁ ଗପେ ଲେଖିଥିଲି, ପର ମାମା ଲେଖୁଛନ୍ତି କବିତା।
1: ଆଚ୍ଛା ବହୁତ ବଢିଆ କଥା। ତମେ ଧୀରେ ଧୀରେ ଲେଖିବ ନା, ଏତେ କମ ବୟସରୁ ତମେ ଗପ ଲେଖିବା ଭାବିଲଣି? ନାଇଁ ତ ଭବିଷ୍ୟତରେ ବଡ଼ ଗାଳିକ ହବ। ଆଚ୍ଛା ଭବିଷ୍ୟତରେ କଣ ହବ ବୋଲି ଭାବିଛ କହିଲ?
0: ଭବିଷ୍ୟତରେ ମୁଁ UKC କ୍ରେକ କରି IAS ହବା ପାଇଁ ଚାହୁଁଛି।
1: ବହୁତ ବଢିଆ କଥା। ଅଧିକାଂଶ ପିଲା ମୁଁ ଯୋଉ କଥା ହଉଛି ପଚାରୁଛି, ସମସ୍ତେ IAS ହବାକୁ ଚାହୁଁଛନ୍ତି। ଆଚ୍ଛା ବହୁତ ଭଲ କଥା। ଭଲ ପାଠ ପଢ, ଦେଶ ଦେଶର ନାଁ କର, ବାପା ମାଙ୍କର ଖୁବ ନାଁ କର, IAS ହୁଅ। ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ।
2: ଗପ ଶୁଣୁ ଶୁଣୁ, ଗୀତ ଶୁଣୁ ଶୁଣୁ, ସମୟ କଲ୍ୟାଣୀ କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ, ତାହେଲେ ଉଠ ଯିବା।

0: ଆକାଶବାଣୀ କଟକ କେନ୍ଦ୍ରରୁ ରାତି 8ଟାରେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ର ମୁମ୍ବାଇରୁ ରାତି 9ଟାରେ। ରାଷ୍ଟ୍ରୀୟ ପ୍ରସାରଣ କ୍ରମେ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10ଟାରେ। ଶ୍ରୋତାବନ୍ଧୁ, ଏହି ଥିଲା ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଯୁଗ ଯୁଗ ଧରି ପ୍ରଚଳିତ ବିଭିନ୍ନ ଧର୍ମ ଓ ଉପାସନାର ଧାରା ଶ୍ରୀଜଗନ୍ନାଥଙ୍କ ପୂଜା ପଦ୍ଧତିରେ ପ୍ରତିଫଳିତ ହୋଇ ଏହାକୁ ଏକ ଜୀବନ୍ତ ଓ ଶାଶ୍ୱତ ମାନବୀୟ ଧର୍ମରେ ପରିଣତ କରିଛି। ମାନବ ଜାତିର ଆଧ୍ୟାତ୍ମିକ ଇତିହାସ ଗଠନ ନିମନ୍ତେ ଶ୍ରୀମନ୍ଦିରର ଦ୍ୱାର ସମସ୍ତଙ୍କ ପାଇଁ ସର୍ବଦା ଉନ୍ମୁକ୍ତ। ସେ ଏକ ଅନିର୍ବଚନୀୟ ଭାରତୀୟ ବାସ୍ତବତାର ପ୍ରତୀକ। ତେଣୁ ପ୍ରଭୁଙ୍କର ପୂଜାବିଧି, ଦୈନିକ ନୀତି ଓ ଭୋଗ ଆଦିର ରୀତିରୁ ଜଣାଯାଏ ଯେ ତାଙ୍କୁ କେବଳ ଜଗତର ନାଥ ରୂପରେ ନୁହେଁ, ଏହି ମାଟି ଓ ମଣିଷର ସର୍ବୋଚ୍ଚ କର୍ତ୍ତା ଭାବରେ ଗ୍ରହଣ କରାଯାଇଛି।

0: ମହାପ୍ରଭୁ ଭକ୍ତର ଅତି ପ୍ରିୟ, ଅତି ଆପଣାର। ତାଙ୍କଠାରେ ଦେବତ୍ୱ ଓ ମାନବତ୍ୱ ଉଭୟ ଗୁଣାବଳୀ ପରିପୂର୍ଣ୍ଣ। ସତ ଯେମିତି ସେ ଚଳନ୍ତି ପ୍ରତିମା, ସଭିଙ୍କ ଗହଣରେ ଅବସ୍ଥାନ କରନ୍ତି, ଚଳପ୍ରଚଳ ହୁଅନ୍ତି। ସେଇଥିପାଇଁ ତାଙ୍କର ରୀତିନୀତି ଓ ପୂଜାବିଧିର ପରମ୍ପରାରେ ମାନବୀୟ ଭାବ ସର୍ବଦା ପ୍ରକଟିତ। ଶ୍ରୀମନ୍ଦିରରେ ଅବସ୍ଥାନ କାଳରେ ଦ୍ୱାରଫିଟାଠାରୁ ବଡ଼ସିଂହାର ଧୂପ ଓ ଖଟସେଜ ଲାଗି ଏବଂ ରଥଯାତ୍ରା ସମୟରେ ରଥାରୂଢ଼ ହେବାଠାରୁ ପୁନଶ୍ଚ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଯେତେ ପ୍ରକାରର ରୀତି ନୀତିର ପରମ୍ପରା, ସବୁରି ମଧ୍ୟରେ ସାଧାରଣ ଭକ୍ତର ଜୀବନଚିତ୍ର ପ୍ରତିଫଳିତ। ତେଣୁ ଆଜି ଆମର ମୁଖ୍ୟ ପ୍ରସଙ୍ଗ ହେଉଛି ରଥ ଉପରେ ଠାକୁରମାନଙ୍କର ନୀତି ଆଉ ଭୋଗର ଅତୀତ ଓ ବର୍ତ୍ତମାନର ପରମ୍ପରା। ଏ ସମ୍ପର୍କରେ ସୂଚନା ପ୍ରଦାନ କରୁଛନ୍ତି ଆମ ଘରେ ଉପସ୍ଥିତ ଶ୍ରୀ ବିଶ୍ୱନାଥ ସାମନ୍ତରାୟ।
1: ଜଗନ୍ନାଥ ମହାପ୍ରଭୁଙ୍କର ଦୈନିକ ଦିନ ଯେଉଁଭଳିଆ ଭାବରେ ନୀତି କରାଯାଏ, ରଥ ଉପରେ ମଧ୍ୟ ସେଇ ନୀତି ପାଳନ କରାଯାଇଥାଏ। କେତେଟା ନୀତି ଛାଡ଼ିକିରି ଯେଉଁଭଳିଆ ଭାବରେ ଜଗନ୍ନାଥଙ୍କର ସରିଲା ପରେ ସକାଳ ଧୂପ ଅନୁଷ୍ଠିତ ହୋଇଥାଏ, ସେମିତି ସକାଳ ଧୂପ ଅନୁଷ୍ଠିତ ହୋଇଥାଏ, ତାପରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥାଏ, ସନ୍ଧ୍ୟା ଧୂପ ଅନୁଷ୍ଠିତ ହୋଇଥାଏ, ତାପରେ ବଡ଼ସିଂହାର ଭୋଗ ହୋଇ ଦିଅଁ ପୌଢ ହୋଇଥାନ୍ତି। ପୂର୍ବରୁ ରଥ ଉପରେ ନିଶଙ୍ଗୁଡ଼ି ପିଠା ଭୋଗ ହେଉଥିଲା, ଏବେ ରଥ ଉପରେ ବିଭିନ୍ନ ଭୋଗରେ ଖଇ କୋରା ବିଭିନ୍ନ ପ୍ରକାର ଫଳ ସର ଏହିସବୁ ଭୋଗ ହୋଇଥାଏ, ଯେଉଁଟାକି ବଡ଼ବାଡ଼ରେ ତିନିଟା ପତି ଲାଗିକିରି ଭୋଗ ହୋଇଥାଏ। ଜଗନ୍ନାଥଙ୍କ ବାଡ଼ରେ ଦୁଇଟା ପନ୍ତି ଲାଗି ଭୋଗ ହୋଇଥାଏ, ସୁଭଦ୍ରାଙ୍କ ବାଡ଼ରେ ଦୁଇଟା ପନ୍ତି ଲାଗି ଭୋଗ ହୋଇଥାଏ। ବଳଭଦ୍ର ବାଡ଼ରେ ଯେହେତୁ ନିଜେ ବଳଭଦ୍ର ରହିଲେ, ରାମ ଏବଂ କୃଷ୍ଣ ଏଭଳି ତିନି ପନ୍ତି ହୋଇଥାଏ। ମଝି ବାଡ଼ରେ ମା' ସୁଭଦ୍ରା ଏବଂ ସୁଦର୍ଶନ ତାଙ୍କର ଦୁଇ ବେଢ଼ ପନ୍ତି ହୋଇଥାଏ। ଜଗନ୍ନାଥଙ୍କ ବାଡ଼ରେ ଜଗନ୍ନାଥ ଏବଂ ମଦନ ମୋହନ ତାଙ୍କର ପନ୍ତି ହୋଇଥାଏ।

0: ଠାକୁରଙ୍କୁ ଅଭିଷେକ କରାଯାଏ। ଚାମର ଓ ବିଞ୍ଚଣା ଦ୍ୱାରା ପ୍ରଭୁଙ୍କର ସେବା କରାଯାଏ। ଠାକୁରଙ୍କ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କଲାବେଳେ ବିଭିନ୍ନ ମଠ ଓ ଅନୁଷ୍ଠାନମାନଙ୍କ ପକ୍ଷରୁ ପନ୍ତିଭୋଗ ଉତ୍ସର୍ଗ କରାଯାଇଥାଏ।
1: ଅତୀତରେ ଜଗନ୍ନାଥ ମହାପ୍ରଭୁଙ୍କର ରଥ ଉପରେ ବିଭିନ୍ନ ପ୍ରକାର ପିଠାଭୋଗ ହଉଥିଲା, ନିଶଙ୍କ ପିଠାଭୋଗ, ଯେମିତି ଆପଣଙ୍କର ଗହମ ଚୁନା ଜାତୀୟ କି ଚାଉଳ ଚୁନା ଜାତୀୟ ବିଭିନ୍ନ ପ୍ରକାର ପିଠା, ଯଥା ଆପଣଙ୍କର ଚଢ଼େଇ ନେନ୍ଦା, ଟାକୁଆ, ଅମ୍ବାଲୁ, ପାରିଜାତକ, ଏଇଭଳିଆ ବିଭିନ୍ନ ପ୍ରକାର ଭୋଗ ଅତୀତରେ ହଉଥିଲା। ଯେତେବେଳେ ମହାପ୍ରଭୁ ରଥକୁ ବିଜେ କରୁଥିଲେ, ରଥ ଗଲା ପରେ ପ୍ରଥମେ ବଳଗଣ୍ଡିଠାରେ ମାଜେଣା ଜାଗାଠାରେ ଜଗନ୍ନାଥଙ୍କ ନିମନ୍ତେ ଚୁଲା ଥିଲା, ସେଠାରେ ରଥ ରହିଲା ପରେ ସେଇଠି ସେମିତି ଯେଉଁଭଳି ଭାବେ ଶ୍ରୀମନ୍ଦିରରେ ନୀତି ପାଳନ କରାଯାଏ, ହୁମୈ ପାଞ୍ଚ ଜଣ ବଡ଼ୁଶୁଆର ସେବକ ଯାଇ ତା ଭିତରେ ଭୋଗ ପ୍ରସ୍ତୁତ କରିଥାନ୍ତି ଏବଂ ତୋଳାବଡ଼ୁ ଏବଂ ମହାସ୍ୱର ଦୁଇ ଜଣ ଯାକ ମିଶିକି ରଥ ଉପରକୁ ଭୋଗ ଆଣିଥାନ୍ତି। ଭୋଗ ଯେମିତି ଏଠି ହେଉଛି ସେଠି ବି ସେଠି ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ। ତାପରେ ଯେତେବେଳେ ରଥ ଗଡ଼ୁଥିଲା ସେତେବେଳେ ବଡ଼ଣ୍ଡ ପୁରା ବାଲି ଥିଲା, ରଥ ଯିବାକୁ ମିନିମମ୍ ଦୁଇ ଦିନ ତିନି ଦିନ ଏଇଭଳିଆ ଦରକାର ବି ଥଳେ ସାତ ଦିନ ମଧ୍ୟ ଲାଗିଯାଉଥିଲା। ତେଣୁ ତାପରେ ଚାଉଳିଆ ମଠଠାରେ ଯେଉଁଟାକି ଆମର ଡାକ୍ତରାଣୀ ଛକ ପାଖରେ ଅଛି ଚାଉଳିଆ ମଠ, ସେଠାରେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କର କୋଠଭୋଗ ଚୁଲି ଥିଲା, ସେଠାରେ ମଧ୍ୟ ପ୍ରସ୍ତୁତ ହେଉଥିଲା। ତୃତୀୟରେ ଯେତେବେଳେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଥିଲା, ସେଠି ମହାପ୍ରଭୁ ରଥ ଉପରେ ଦିନେ କିମ୍ବା ଦୁଇ ଦିନ ରହୁଥିଲେ, ସେତେବେଳେ ଆପଣଙ୍କ ଦଶତାର ମଠ ବା ଜୟଦେବ ମଠରେ ଜଗନ୍ନାଥ ଭୋଗ ପ୍ରସ୍ତୁତି ହେଉଥିଲା। ତାପରେ ଯେତେବେଳେ ବାହୁଡ଼ା ହେଉଥିଲା, ବାହୁଡ଼ା ବେଳେ ସେଇଭଳିଆ ପୂର୍ବ ସ୍ଥାନମାନଙ୍କରେ ହେଉଥିଲା ଏବଂ ଯେତେବେଳେ ରଥ ଶ୍ରୀମନ୍ଦିର ପାଖରେ ପହଞ୍ଚୁଥିଲା ସେତେବେଳେ ବଡ଼ଛତା ମଠରେ ତିନି ଦିନ ପର୍ଯ୍ୟନ୍ତ ରୋଷରେ ରୋଷେଇ ହେଇ ବଡ଼ଛତା ମଠ ରୋଷରେ ରଥ ଉପରେ ଭୋଗ ହେଉଥିଲା। ପ୍ରକୃତରେ ଜଗନ୍ନାଥ ମନ୍ଦିରରେ ଭୋଗ ପ୍ରସ୍ତୁତ ବଡ଼ୁଶୁଆର ମାନେ ହିଁ କରିଥାନ୍ତି, ସେମାନେ ହେଲେ ପିଠାଶୁଆର। ପିଠାଶୁଆର ସେମାନେ ଜଗନ୍ନାଥଙ୍କର ଯେତେ ପ୍ରକାର ବିରି ଜାତୀୟ ପିଠା ସେମାନେ ପ୍ରସ୍ତୁତ କରିଥାନ୍ତି, ଯଥା ଆପଣଙ୍କର ଶୁଆର ପିଠା ହେଲା କି ଚଢ଼େଇ ନେନ୍ଦା ହେଲା କି କାନ୍ତି ହେଲା କି ମାଠବୁଳି ହେଲା, ଏଗୁଡ଼ାକ ସବୁ ସେମାନେ ପ୍ରସ୍ତୁତ କରିଥାନ୍ତି। ତାପରେ ଚଣାପୁଆ ସିଏ କ'ଣ କରନ୍ତି ନା ଜଗନ୍ନାଥଙ୍କର ଯେଉଁ ନଡ଼ୁ

0: ମିଶିକିରି ଏ ଭୋଗ ସବୁ ପ୍ରସ୍ତୁତ କରିଥାନ୍ତି। ରଥ ଉପରେ ବିଶେଷ ଭୋଗ ହେଲା ନୀଳାଦ୍ରି ପୂର୍ବ ଦିନ ମହାପ୍ରଭୁଙ୍କର ଅଧରପଣା ଭୋଗ ହୋଇଥାଏ, ଯୋଉଟାକି ମହାସ୍ୱର ମାନେ ପ୍ରସ୍ତୁତ କରିଥାନ୍ତି ଏବଂ ଶ୍ରୀ ଛାମୁରେ ତାକୁ ବଡ ବଡ ଜଗନ୍ନାଥଙ୍କର ଅଧର ଉଚ୍ଚାରେ ସବୁ ବଣା ଥାଏ। ସେ ବଣା ଦେହରେ ଗୋଟେ ଗାମୁଛା ପଡିଥାଏ ତା ଉପରେ, କାହିଁକି ନା ଯୋଉ ଗୁଡାକ ଢାଳିବେ ତା ଦେହରେ କେମିତି ମଳି ଏକା ନ ହେଇଯିବ, ପରିଷ୍କାର ହବା ପାଇଁକା ତାକୁ ପ୍ରସ୍ତୁତ କରିଥାନ୍ତି। କ୍ଷୀର, ଛାଚି, ସର, ଲହୁଣୀ ଆଉ ବିଭିନ୍ନ ପ୍ରକାର ବାସ୍ନା ଦ୍ରବ୍ୟ ବି ତା ଦେହରେ ପଡ଼ିଥାଏ, ପଡ଼ିକି ତା ପ୍ରସ୍ତୁତ ସେମାନେ କରିଥାନ୍ତି।
1: ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ଯାତ୍ରା ଅନ୍ୟତମ। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ଏକାଦଶୀ ନୀତି ସବୁ ପାଳିତ ହୁଏ। ବଳସିଂହାର ଭୋଗ ପରେ ତିନି ମୂର୍ତ୍ତି ଶୟନ ଠାକୁର ତିନି ରଥକୁ ବିଜେ କରନ୍ତି। ବଡ଼ ବାଡ଼ରେ ବାସୁଦେବ, ମଝି ବାଡ଼ରେ ଭୁବନେଶ୍ୱରୀ, ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ବିଜେ ହୋଇଆସି ତିନି ବାଡ଼ରେ ଶ୍ରୀଅଙ୍ଗକୁ ଲାଗିହେଲେ ମହାସ୍ନାନ ବଢ଼େ। ତେଣୁ ଏହି ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଚାରି ମାସ ସମୟ ମଧ୍ୟରେ ଶ୍ରୀକ୍ଷେତ୍ରରେ ଅବସ୍ଥାନ, ତୀର୍ଥସ୍ଥାନ, ବ୍ରତ ପାଳନ ଓ ଭଗବତ ପଦାରବିନ୍ଦ ଦର୍ଶନ ଅତୀବ ପୁଣ୍ୟପ୍ରଦ। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ଚୟନ ଦ୍ୱାଦଶୀ ନୀତି ପାଳିତ ହୁଏ। ଏହି ଦିନ ଗରୁଡ଼ଙ୍କର ମହାସ୍ନାନ ପୂଜା ବଢ଼େ। ଶ୍ରୀଜୀଉଙ୍କର ସେହିପରି ଆଉ ଏକ ଯାତ୍ରା ହେଉଛି ଦକ୍ଷିଣାୟନ ଯାତ୍ରା। ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ଦକ୍ଷିଣାୟନ ବନ୍ଦାପନା ନୀତି ହୁଏ। ଶ୍ରୀଜୀଉଙ୍କର ସକାଳ ଧୂପ ସରିବା ପରେ ତିନି ବାଡ଼ରେ ମୈଲମ ହୁଏ, ପରେ ଭିତରେ ପାଣି ପଡ଼ି ତିନି ବାଡ଼ରେ ମହାସ୍ନାନ ବଢ଼େ। ରଥ ଉପରେ ଠାକୁର ଥିବା ସମୟରେ ଏହି କର୍କଟ ସଂକ୍ରାନ୍ତି ପଡ଼ିଲେ ସେହି ସମାନ ରୀତିରେ ଶ୍ରୀଜୀଉଙ୍କର ବିଧିବିଧାନ ପାଳିତ ହୋଇଥାଏ। ମାତ୍ର ଅନ୍ନ ବଦଳରେ ଶୁଖିଲା ଭୋଗ ହୁଏ। ଗୁଣ୍ଡିଚା ଘରେ ଠାକୁର ଥିବାବେଳେ ସଂକ୍ରାନ୍ତି ପଡ଼ିଲେ ସେଠାରେ ମନ୍ଦିର ପରି ସମସ୍ତ ନୀତି ଅନୁଷ୍ଠିତ ହୁଏ। ସେହିପରି ଆଉ ଏକ ଯାତ୍ରା ହେଉଛି ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା। ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କର ପାର୍ଶ୍ୱ ପରିବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୁଏ। ଏହି ଦିନ ସକାଳ ଧୂପ ଓ ଭୋଗମଣ୍ଡପ ସରିଲେ ତିନି ବାଡ଼ରେ ମହାସ୍ନାନ ବଢ଼େ। ଏକାଦଶୀ ବେଢ଼ାକୁ ମଦନ ମୋହନ ବିଜେ କଲା ପରେ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ହୁଅନ୍ତି। ମଦନ ମୋହନ ବଟତଳ ପାଇଙ୍କିରେ ବିଜେ କଲା ପରେ ବିମାନ ବଡ଼ୁମାନେ ବିଜୟ ଦ୍ୱାରରେ ଏକାଦଶୀ ଭୋଗ ବନ୍ଦାପନା ବଢ଼େଇ ଦକ୍ଷିଣୀ ଘରକୁ ବିଜେ କରାନ୍ତି। ତାପରେ ମଦନ ମୋହନ ମୁଦରେ ଖଟ ସେଜ ଘର ଦ୍ୱାର ବନ୍ଦ କରି ମୁଦ ଦିଅନ୍ତି। ପୁଣି ପାର୍ଶ୍ୱ ପରିବର୍ତ୍ତନ ନିମନ୍ତେ ଘରର ମୁଦ ଭଙ୍ଗାଯାଇ ଠାକୁରଙ୍କର ଶୟନ ପେଡ଼ି ଖୋଲାଯାଏ। ତାପରେ ଶୟନ ଠାକୁର କଡ଼ ଲେଉଟାନ୍ତି। ଏହା ପୂର୍ବରୁ ଶୟନ କାଳରେ ଦକ୍ଷିଣ ଦିଗକୁ ଠାକୁରଙ୍କ ମୁଖ ଥାଏ, ପରିବର୍ତ୍ତନ କାଳରେ ମୁଖ ଉତ୍ତର ଦିଗକୁ କରାଯାଏ। ଏହି ଦିନ ଶମ୍ଭୁ ଏକାଦଶୀ ପଡ଼ିଲେ ମଦନ ମୋହନ ଲୋକନାଥଙ୍କ ନିକଟକୁ ବିଜେ ହୁଅନ୍ତି ନାହିଁ। ପୁଣି ଭାଦ୍ରବ ମାସ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ତିଥି ପାଳିତ ହୁଏ।

0: ତା ସାଙ୍ଗରେ ବ୍ଲଡ୍ ପ୍ରେସର ଇଏ ସାଙ୍ଗରେ ଆମର ବିଭିନ୍ନ ଚାରି ପ୍ରକାର ଭାବରେ ବିଭକ୍ତ କରାହେଇଛି ବ୍ଲଡ୍ ପ୍ରେସରର ଯେଉଁ ମାତ୍ରାକୁ ଦେଖିକି, ସେଥିରେ ବ୍ଲଡ୍ ପ୍ରେସର କଣ୍ଟ୍ରୋଲ ନହେଲେ ଆମେ ପ୍ରୋଟିନ୍ ନିରୋଧ ହେବ ସେ ଆମର ପରିସ୍ରାରେ, ତାପରେ ତାକୁ ଯଦି କଣ୍ଟ୍ରୋଲ ନହେବ ତାହେଲେ ବାତ ମାରିବା ଆରମ୍ଭ ହେବ, ତ ବାତ ମାରିଲେ ତାକୁ ଯଦି କଣ୍ଟ୍ରୋଲ ନ କରିବେ ତ ଇଭିନ୍ ମାଟର୍ନାଲ୍ ଡେଥ୍ ବି ହେଇଯାଇପାରେ।
1: ବୁଝିପାରିଲେ? ମାନେ ହାଇ ବ୍ଲଡ୍ ପ୍ରେସରଟା ମା ପାଇଁ ଯେତିକି କ୍ଷତିକାରକ ଶିଶୁ ପାଇଁ ସେତିକି କ୍ଷତିକାରକ, ବିଷୟରେ ସତର୍କ ରହିକି ବା ଡକ୍ଟରଙ୍କ ସହିତ ପରାମର୍ଶ କରିଦେବା ହେଉଛି ଭଲ। ବହୁତ ବହୁତ ଧନ୍ୟବାଦ। ଆପଣ କହୁଥିଲେ ଯେ କେଉଁ ସମୟରେ ବି ଏଇଟା ଦେଖାଯାଏ, କାହା ପାଇଁ ଓଲ୍ଟି ଯାଏ, କାହା ପାଇଁ ନର୍ମାଲ?
0: ଆଜ୍ଞା ଆଜ୍ଞା, ତ ଆମେ ଯେଉଁ ଡିସ୍କସ୍ କରୁଥିଲେ ଯେଉଁ ରିସ୍କ ଫ୍ୟାକ୍ଟର ଜଣଙ୍କର ରହୁଛି, ଯେଉଁମାନେ ଲେଟ୍ ଏଜ୍ରେ ମ୍ୟାରି କରୁଛନ୍ତି, ମାନେ କିମ୍ବା ପ୍ରଥମ ପ୍ରେଗନେନ୍ସି ଯେଉଁମାନଙ୍କର 35 ବର୍ଷ ଉପରୁ ରହୁଛି, ଯେଉଁମାନଙ୍କର ବେସାଲ୍ ମେଟାବଲିକ ମାନେ ଯେଉଁ ଆମର ଇଏଟା ରହୁଛି, ଯେଉଁ ଆମର ମେଦବହୁଳତା ଜଣଙ୍କର ରହୁଛି, କିମ୍ବା ଯେଉଁମାନଙ୍କର ଡାଇବେଟିସ୍ ରହୁଛି ବା କେତେଟା ଅଟୋଇମ୍ୟୁନ୍ ଡିଜିଜ୍ ରହୁଛି, ସେ କଣ୍ଡିସନ ଗୁଡ଼ାକରେ ଅଧିକା ରିସ୍କ ରହୁଛି, କିମ୍ବା ଯେଉଁମାନଙ୍କର ମଲ୍ଟିପୁଲ୍ ପ୍ରେଗନେନ୍ସି ରହୁଛି ସେମାନଙ୍କର।
1: କିଏ କହୁଥିଲେ?
2: କନକ କୁମାର ସାହୁରେ ମା କହୁଥିଲି।
1: ଆଜ୍ଞା ନମସ୍କାର। ନମସ୍କାର।
2: ମୋର ଗୋଟେ ବୋହୁ ଅଛନ୍ତି,
1: ତାର
2: ବି 6 ମାସ, କିନ୍ତୁ ତାର କାହିଁକି ବାରମ୍ବାର ବିପିଟା ବଢି ଯାଉଛି ଆଉ ସେ ଟେନସନରେ ରହୁଛି ନା କଣ, ମୁଁ ଯାଇପାରୁନି, ତା ପାଇଁ ମତେ କଣ କରିବାକୁ ପଡିବ ଏଜ୍ ଏ ଶାଶୁ?
0: ଆଜ୍ଞା ନମସ୍କାର। କେତେ ତାଙ୍କ ପୂର୍ବରୁ ଏକ ବ୍ଲଡ୍ ପ୍ରେସର ଦେଖା ହେଇଥିଲା କି?
2: ହଁ,
0: ନର୍ମାଲ ରହୁଥିଲା।
2: ନର୍ମାଲ ରହୁଥିଲା।
0: ଏବେ ବ୍ଲଡ୍ ପ୍ରେସର କେତେ କେତେ ମାସରୁ ବଢିବା ଆରମ୍ଭ ହେଲା?
2: ଏବେ ତାର 4 ମନ୍ଥରୁ ଟିକେ ଆରମ୍ଭ ହେଲା ବଢିବାଟା।
0: ଆଚ୍ଛା, କେତେ ରହୁଛି
2: ତାର? 142-144 ଏମିତି ରହୁଛି, ବେଳେ ବେଳେ 50 ବି ହେଇଯାଉଛି, 140 ଉପରଟା।
0: ଆଚ୍ଛା, ଆପଣ ଏଟା ଘରେ ଘରେ ମେଜର କରୁଛନ୍ତି ନା ହସ୍ପିଟାଲରେ ମେଜର କରୁଛନ୍ତି?
2: ନାଇଁ, ଘରେ ତ କରୁଥିଲା, କିନ୍ତୁ ଡକ୍ଟର ଯେତେବେଳେ କହିଲେ ନାଇଁ ବାରମ୍ବାର ବାହାରକୁ ଯାଇକି କର ବୋଲିକି ଡକ୍ଟରଙ୍କ ପାଖରେ, ତ ଡକ୍ଟର ହିଁ କରୁଛନ୍ତି।
0: ଆଚ୍ଛା, ତାହେଲେ ହଁ, ବ୍ଲଡ୍ ପ୍ରେସର ଅଧିକା ଯେଉଁ ଡେଫିନେସନ ଅନୁସାରେ ଯାଉଛି, ସେଥିପାଇଁ ଆପଣ ନିକଟ ଯେଉଁ ଡାକ୍ତରଙ୍କୁ ଦେଖୁଛନ୍ତି, କଣ୍ଟିନ୍ୟୁସ୍ ଦେଖାନ୍ତୁ ତାଙ୍କୁ, ଏବଂ ସେ ଯେଉଁ ବ୍ଲଡ୍ ପ୍ରେସର ପାଇଁ ଯେଉଁ ମେଡିସିନ କଣ୍ଟ୍ରୋଲ ପାଇଁ ଯେଉଁ ମେଡିସିନ ଖାଇବା ପାଇଁ ଦେଉଛନ୍ତି ଏବଂ ଖାଆନ୍ତୁ, ଆଉ ରେଗୁଲାର ଇଏରେ ଚେକଅପ୍ କରାନ୍ତୁ, ଆଉ ଡେଲିଭରିଟା ବେଶୀ ଇମ୍ପୋର୍ଟାଣ୍ଟ। କେଉଁ
2: କାହିଁକି ସେଇଟା ବଢ଼ୁଛି ମୁଁ ଜାଣିପାରୁନି, ମୁଁ ଶାଶୁ ହିସାବରେ ମୋର କିଛି ଭୁଲ ରହିଯାଉଛି।
0: ନା ନା ନା ନା ନା ନାଇଁ, ସେମିତି କିଛି ନାହିଁ ଯେ ମାନେ ଶାଶୁ ଆଗରେ ଭୁଲ ରହିଯାଉଛି। କେତେ ଜଣ ଆମେ ଯେଉଁ ମାନେ ତାଙ୍କର କ'ଣ ପ୍ରେଗନେନ୍ସିଟା ଯେଉଁ ରହିଲା ମାନେ ସେ ଲେଟ୍ରେ ବାହା ହେଇଛନ୍ତି କି ନା କ'ଣ? ମୋଟା ଟିକେ ଅଛନ୍ତି କି? ହଁ, କେତେ କେତେଟା ଇଏ ମେଡିକାଲ ସାଇନ୍ସରେ କାରଣ ବି ଜଣା ନାହିଁ, ମାନେ ଇଡିଓପାଥିକ ବି କୁହାଯାଏ, କେତେଟା ଇଏ ଜଣା ନାହିଁ କାରଣ। ନାଇଁ, କିଛି ବ୍ୟସ୍ତ ହୁଅନ୍ତିନି, ବ୍ଲଡ୍ ପ୍ରେସର କଣ୍ଟ୍ରୋଲ ହେଇକି ରହିଲେ କିଛି ଡେଞ୍ଜରସ୍ ନୁହେଁ, ବ୍ଲଡ୍ ପ୍ରେସର କଣ୍ଟ୍ରୋଲ କରି ରଖାନ୍ତୁ, ନିକଟସ୍ଥ ଯେଉଁ ଡାକ୍ତରଙ୍କୁ ଆପଣ ପରାମର୍ଶ କରୁଛନ୍ତି ରେଗୁଲାରଲି ତାଙ୍କୁ କନସଲ୍ଟ କରାନ୍ତୁ,
1: ଠିକ୍ ଅଛି?
0: ନାଇଁ ନାଇଁ ନାଇଁ, କିନ୍ତୁ କଣ୍ଟ୍ରୋଲରେ ରଖନ୍ତୁ, ବ୍ଲଡ୍ ପ୍ରେସର କଣ୍ଟ୍ରୋଲରେ ରଖନ୍ତୁ, ଡାକ୍ତରଙ୍କର ରେଗୁଲାରଲି ପରାମର୍ଶ ନିଅନ୍ତୁ। ଖାଇବା ନାହିଁ, ସେ ତ ଆଡଭାଇସ୍ କରିଥିବେ, ସବୁ କ୍ୟାଲସିୟମ ଟାବଲେଟ୍ ସବୁ ଆଡଭାଇସ୍ କରିଥିବେ, ଆଉ ଟିକେ ମାନେ ଏଇ ସମୟରେ ତ ସିଏ ଆଉ ଏକ୍ସରସାଇଜ୍ କରିହେବନି, କିନ୍ତୁ ନର୍ମାଲ ଟିକେ ଚାଲାଲି କରନ୍ତୁ, ଖାଲି ଶୋଇ ରହନ୍ତୁନି, ଚାଲାଲି କରନ୍ତୁ ଏବେ। ହଁ, ଆମିଷ ଖାଆନ୍ତୁ, ଆମିଷ ଖାଆନ୍ତୁ, ସେ ଯେଉଁ କ୍ୟାଲସିୟମ ଟାବଲେଟ୍ ସେ ଯେଉଁ ଡାକ୍ତର ଆଡଭାଇସ୍ କରିଥିବେ କ୍ୟାଲସିୟମ ଟାବଲେଟ୍ଟା ଖାଆନ୍ତୁ, ଆଉ ଯେଉଁ ବ୍ଲଡ୍ ପ୍ରେସର ଆଡଭାଇସ୍ ମେଡିସିନ ଆଡଭାଇସ୍ କରିଥିବେ ସେଟା ଖାଆନ୍ତୁ, ଏବଂ ଟିକେ ଚଲାଚଲି ଟିକେ କରନ୍ତୁ, ଏକ୍ସରସାଇଜ୍ ଟିକେ କରନ୍ତୁ। ହଁ, ଖାଇପାରିବେ ଖାଇପାରିବେ।
1: ବୁଝିପାରିଲେ?
0: ଖାଇପାରିବେ।

0: ପାଣି ରହିବା କଥା, ସେ ପାଣିର ଆମାଉଣ୍ଟ କମିଯିବ, କହିଲେ ସେଟାକୁ ଅଲିଗୋ ହାଇଡ୍ରେନେଜ୍ ବୋଲି କୁହାଯିବ। ମେକୋନିୟମ ପାସ୍ କରିବ ଛୁଆ, ମାନେ ମେକୋନିୟମ ଷ୍ଟେନ୍ ଲାଇକର ବୋଲି କୁହା ହେବ। ଛୁଆ ଜନ୍ମ ହେଲା ପରେ ଛୁଆ ଠିକରେ କାନ୍ଦିବନି ଛୁଆ, ତ ସେଟାକୁ ରେସ୍ପିରେଟରୀ ସିଣ୍ଡ୍ରୋମ ବୋଲି କୁହା ହୁଏ।
1: ବିଭିନ୍ନ ପ୍ରକାର
0: ବିଭିନ୍ନ ପ୍ରକାର
1: ଏଇଟା ହେଉଛି ଶିଶୁ ଉପରେ,
0: ଶିଶୁ ଉପରେ।
1: କିନ୍ତୁ ମାର ଯଦି ବେଶି ଜୋର ମାନେ ଖରାପ ହେଲା, କେଉଁ କେଉଁ ପାର୍ଟ ଉପରେ, ଶରୀରର କେଉଁ କେଉଁ ଅଙ୍ଗ ଉପରେ ସେ ପ୍ରଭାବଟା ପକେଇବ?
0: ମା ତାର ଆଖି ରେଟିନୋପାଥି ହେବ, କିଡ଼ନୀ ଇମ୍ପେୟାରମେଣ୍ଟ ହେବ, କିଡ଼ନୀର ଯେଉଁ ତାର ସବୁ କିଡ଼ନୀ ଫେଲିଅର କରିବ, ଲିଭର ଡ୍ୟାମେଜ୍ କରିବ, ବ୍ରେନ୍କୁ ଇଏ କରିକି କନଭର୍ସନ୍ କରିବ, ଫିଡ୍ସ ମରେଇବ।
1: ତାହେଲେ ଆମେ ଏଇଟା କେମିତି ଜାଣିବା ଯେ ଆମେ ନର୍ମାଲି, ହଁ କେତେଜଣ ଭାବନ୍ତି ଯେ ପ୍ରେଗନେନ୍ସି ହେଇଛି, ଟେନସନ୍ ବି ରହେ, ଘରର ଟେନସନ୍ ରହେ, ଠିକ ହେଇଯାଇଛି, କିନ୍ତୁ ଆମେ ପର୍ଟିକୁଲାରଲି କେମିତି ଜାଣିବା ଯେ ଏଇଟା ଗୋଟେ ଉଚ୍ଚ ରକ୍ତଚାପର ଯୋଗୁଁ ହେଉଛି ବା ଆର ହାଇ ବିପି ହେଉଛି ଗର୍ଭବତୀ?
0: ସେଥିପାଇଁ ଯେଉଁ ଶ୍ରୋତା ଥରେ ଫୋନ୍ କରିଥିଲେ, ତାଙ୍କୁ ପଚାରୁଥିଲି ଯେ ଆପଣ ନିଜେ ଘରେ ଚେକଅପ୍ କରୁଛନ୍ତି ନା ଯାଇକି ଡାକ୍ତରଙ୍କ ପାଖରେ ଚେକଅପ୍ କରୁଛନ୍ତି? ଡାକ୍ତରଙ୍କ ପାଖରେ ଥରେ ବେଳେବେଳେ ଆସିଲେ ଲୋକ ତାର ଯେତେବେଳେ ଆସେ ତାର ଆଙ୍ଗଜାଇଟି ଯୋଗୁଁ ଗୋଟେ ଇନ୍ଷ୍ଟାନ୍ସରେ ବ୍ଲଡ୍ ପ୍ରେସରଟା ଅଧିକା ଦେଖାଯିବ, କିନ୍ତୁ ଘରେ ଦେଖିବେ ଯଦି 135/85 ମିଲିମିଟରରୁ କମ୍ ରହୁଥିବ, ତାକୁ ଆମେ ହ୍ୱାଇଟ୍ କୋଡ୍ ହାଇପରଟେନସନ୍ ବୋଲି କହୁଛୁ। ମାନେ ଡାକ୍ତରଙ୍କ ପାଖରେ ବ୍ଲଡ୍ ପ୍ରେସର ଅଧିକା ଦେଖେଇଲା, କିନ୍ତୁ ଘରେ ବା ଆମ୍ବୁଲେଟରୀ ସେଟିଂ ଦେଖିଲେ ଆପଣ ଦେଖିବେ ଯେ ନର୍ମାଲ ବ୍ଲଡ୍ ପ୍ରେସରଟା ଅଛି, ତ ସେଟାକୁ ହ୍ୱାଇଟ୍ କୋଡ୍ ହାଇପରଟେନସନ୍ ନର୍ମାଲ ଏଇଟା। କିନ୍ତୁ ଯଦି ବ୍ଲଡ୍ ପ୍ରେସରଟା 2 ଥର ଆପଣ ମେଜରମେଣ୍ଟ କରିବେ 4 ଘଣ୍ଟା ଡିଫରେନ୍ସରେ, ଯଦି ବ୍ଲଡ୍ ପ୍ରେସରଟା ମୋର ଦେନ୍ 47/90ରୁ ଅଧିକା ରହିବ, ତାହେଲେ ଏଇଟାକୁ ଆମେ ବ୍ଲଡ୍ ପ୍ରେସର ବୋଲି ହାଇପରଟେନସନ୍ ବୋଲି କହିବା।
1: ଏଇ ଯେଉଁ ଆପଣ କହିଲେ ଏକ୍ଲାମ୍ପସିଆ, ସେଇଟା ପାଇଁ ମାନେ କିଛି ଔଷଧ ବାହାରିଛି? ମାନେ କେଉଁ ପ୍ରକାର ଔଷଧ ଖାଇଲେ ସେଇଟା ବାତଟା ଯେଉଁ କମିଯିବ କି କ'ଣ?
0: ହଁ, ବାତ କୁ ଯେତେବେଳେ ମାରିଦେବା ପରେ, କିମ୍ବା ଯେତେବେଳେ ଆମେ ଜାଣୁଛେ ଯେମିତି ମୋର ମାନେ ଅସମ୍ଭାଳ ମୁଣ୍ଡ ବିନ୍ଧା ହେବା, ଛାତି କାଟିବା କି ଅନ୍ଧାରିଆ ଦେଖାଯିବା, ଆମେ ଜାଣୁଛେ ଯେ ବାତ ମାରିବାକୁ ଯାଉଛି, ସେଇ ସମୟରେ ଗୋଟେ ଇଞ୍ଜେକ୍ସନ୍ ଅଛି, ମ୍ୟାଗ୍ନେସିୟମ୍ ସଲଫେଟ୍ ବୋଲି ଇଞ୍ଜେକ୍ସନ୍ ଅଛି, ଯେଉଁଟାକି ଆମେ ତାକୁ ଯଦି ମାକୁ ଦେବା ମାନେ ସେ ଇଏରେ ଆଗରୁ, ମାନେ ମାରିବା ଆଗରୁ, ବାତ ମାରିବା ଆଗରୁ, ଆଉ ତା ସାଙ୍ଗରେ ବ୍ଲଡ୍ ପ୍ରେସର କଣ୍ଟ୍ରୋଲ ପାଇଁ ମେଡିସିନ୍ ଦେବା, ତାହେଲେ ଏଇଟା କେବେ ବି ଆଉ ମାନେ ମାରିବ ନାହିଁ, ଏଟା ବାତ ମାରିବନି।
1: ଏମିତି ବି କିଛି ଅଛି ଯେ ପର୍ଟିକୁଲାରଲି ଆମେ କିଛି ଖାଇବା କିଛି ଖାଇବାନି ସେଇ ସମୟରେ ଗର୍ଭସ୍ଥ ମହିଳା ପାଇଁ?
0: ଖାଇବା କିଛି ରେଷ୍ଟ୍ରିକ୍ସନ୍ ନାହିଁ, ଖାଇବା ସବୁ ଖାଇପାରିବେ, କିନ୍ତୁ ସୁଷମ ଖାଦ୍ୟ ଖାଇବେ, କ୍ୟାଲସିୟମ୍ ଠିକ୍ ନେବେ, ଏବଂ ଏବେକାର ଷ୍ଟଡି ଅନୁସାରେ ଗୋଟେ ଆସ୍ପ୍ରିନ୍ ବୋଲି ଗୋଟେ ଟାବ୍ଲେଟ୍ ଅଛି, ସେଇଟା 12ରୁ 6 ସପ୍ତାହ ଭିତରେ ଯଦି ଷ୍ଟାର୍ଟ କରିବା, 150 ମିଲିଗ୍ରାମର ବଟିକା ଗୋଟେ ଗୋଟେ, ଏବଂ ସେଟାକୁ ଯଦି ଆମେ 34 ସପ୍ତାହ ପର୍ଯ୍ୟନ୍ତ କଣ୍ଟିନ୍ୟୁ କରିବା, ତାହେଲେ କେତେ ଆଂଶରେ ଷ୍ଟଡି କହୁଛି ସେଟା ପ୍ରିଭେନ୍ସନ୍ ହେଇପାରିବ। କ୍ୟାଲସିୟମ୍ 1 ଗ୍ରାମର କ୍ୟାଲସିୟମର ଟାବ୍ଲେଟ୍ ଆଉ ଆସ୍ପ୍ରିନ୍ ଟାବ୍ଲେଟ୍ 150 ମିଲିଗ୍ରାମ ଆସ୍ପ୍ରିନ୍ ଟାବ୍ଲେଟ୍ ଆମେ ଯଦି ଷ୍ଟାର୍ଟ କରିବା ସେଟା 12ରୁ 16 ସପ୍ତାହ ଭିତରେ, ଆଉ ସେଟା କଣ୍ଟିନ୍ୟୁ କରିବା 34-36 ୱିକ୍ସ ପର୍ଯ୍ୟନ୍ତ, ତାହେଲେ ଏଟାକୁ ଆମେ ପ୍ରିଭେଣ୍ଟ କରିପାରିବୁ।
1: ଏଇ ଯେଉଁ ସମସ୍ୟା ସବୁ ଦେଖାଦେଉଛି ସ୍ଥାୟୀ ଭାବରେ ସମାଧାନ ପାଇଁ କ'ଣ ଅଛି ପନ୍ଥା?
0: ଆଜିର ଯୁଗରେ ଏଇଟାକୁ ଆମେ ପ୍ରେଡିକ୍ଟ କରିପାରୁଛୁ, ମାନେ ପ୍ରେଡିକ୍ସନ୍ କରିପାରୁଛୁ କେମିତି କେତେଟା ସବୁ ଆମର ଯେଉଁ ଟ୍ରାଇମିଷ୍ଟର ଆମେ କଥା ହେଉଛେ, ଫାର୍ଷ୍ଟ ସେକେଣ୍ଡ ଆଉ ଥାର୍ଡ ଟ୍ରାଇମିଷ୍ଟରରେ, ଫାର୍ଷ୍ଟ ଟ୍ରାଇମିଷ୍ଟରରେ ଆମେ ଯଦି ପେସେଣ୍ଟର କେତେଟା ଅଲ୍ଟ୍ରାସାଉଣ୍ଡ ପାରାମିଟର ଅଛି, ଆଉ କେତେଟା ବାୟୋକେମିକାଲ ମାନେ ଯେଉଁ ସେରମ୍ ଆନାଲାଇଟ୍ ମାନେ ବ୍ଲଡ୍ ଟେଷ୍ଟ ଅଛି, ଯେଉଁଟାକୁ ଆମେ ଯଦି କରିବା ଦେଖିବା, ଯେମିତି ଅଲ୍ଟ୍ରାସାଉଣ୍ଡରେ ଦେଖିବା ଯେ ୟୁଟ୍ରାଇନ୍ ଆଟ୍ରି ଗୋଟେ ଅଛି ଆମର ଅଲ୍ଟ୍ରାସାଉଣ୍ଡ କଲା ବେଳକୁ, ସେଥିରେ ଦେଖିବା ଯଦି ହାଇ ଫ୍ଲୋ ଆସୁଛି, କିମ୍ବା ବ୍ଲଡ୍ ଟେଷ୍ଟ କରୁଛେ ଆମେ ଦେଖୁଛେ ଯଦି ମନେକର ଗୋଟେ ପ୍ରେଗନାନ୍ସି ଆସୁଛି, ପ୍ଲାଜମା ପ୍ରିନ୍ ହେଇଅଛି, ଯେଉଁଟା 0.4 ମିଲିମିଟର ମାନେ ମିଡ଼ିଆନ ମାନେ ମଲ୍ଟିପୁଲ ଅଫ୍ ମିଡ଼ିଆନରୁ ଅଧିକା ରହୁଛି, ତାହେଲେ ଏଇଟା ହେଉଛି ପ୍ରେଡିକ୍ଟିଭ୍ ଫ୍ୟାକ୍ଟର, ଯେ ଏଇଟା ଆମେ ଜାଣିବାକୁ ପାଉଛେ ଯେ ମାନେ ଏ ପେସେଣ୍ଟ ମାନେ ଏଇ ମାଆର ବ୍ଲଡ୍ ପ୍ରେସରଟା ବଢ଼ିବାକୁ ଯାଉଛି।
1: ତାହେଲେ ଏମିତି ଅବସ୍ଥାରେ କେଉଁ ସପ୍ତାହରେ ଏମାନଙ୍କର ପ୍ରସବ କରାଯାଏ?
0: ଏମାନଙ୍କୁ ମାନେ ଯଦି କେବଳ ବ୍ଲଡ୍ ପ୍ରେସରଟା ଅଧିକା ରହୁଛି, ଅଲଗା କିଛି ନାହିଁ, ନା ବାତ ଅଛି, ନା ପ୍ରୋଟିନ୍ ଯାଉଛି, କିଛି ନାହିଁ, ଖାଲି ବ୍ଲଡ୍ ପ୍ରେସରଟା 140/90ରୁ ଅଧିକା ରହୁଛି, ତାହେଲେ ଏହାକୁ 37 ସପ୍ତାହ ମାନେ ଆମେ ଟର୍ନ ପ୍ରେଗନେନ୍ସି ଯେଉଁ କହୁଛେ, 37 ସପ୍ତାହ କ୍ରସ୍ କଲା ପରେ ଆମେ ତାକୁ ନର୍ମାଲ ଡେଲିଭରି ଯଦି ସବୁ ଠିକ୍ ଠାକ୍ ନର୍ମାଲ ଡେଲିଭରି କରିପାରିବା, ନହେଲେ ତାକୁ ସିଜେରିଆନ୍ ମାନେ ଅସ୍ତ୍ରୋପଚାର ମାଧ୍ୟମରେ ତାକୁ ଆମେ

0: ଡକ୍ଟର ଶୁଭାଶିଷ ପାଣିଗ୍ରାହୀ। ଆପଣଙ୍କର କ'ଣ ସମସ୍ୟା ରହିଛି, କ'ଣ ପଚାରିବାକୁ ଚାହୁଁଛନ୍ତି କୁହନ୍ତୁ।
1: ନମସ୍କାର।
2: ଏଇ ଯୋଉ ଗର୍ଭ ଅବସ୍ଥାରେ ହାଇ ବ୍ଲଡ୍ ପ୍ରେସର ରହୁଛି, ତାହେଲେ କ'ଣ ସମସ୍ୟା ସୃଷ୍ଟି ହେବ?
1: କେତେ ରହୁଛି ବ୍ଲଡ୍ ପ୍ରେସର?
2: ହାଇ
1: ର ଡେଫିନେସନ ହଉଛି, ଗୋଟେ ମାନେ ସଂଜ୍ଞା ହଉଛି, ଗୋଟେ ହଉଛି 140/90 ରୁ ଅଧିକା, ଆଉ ଗୋଟେ ହଉଛି 160/110 ରୁ ଅଧିକା। ଏବେ ବ୍ଲଡ୍ ପ୍ରେସର କେତେ ରହୁଛି କୋଉଠି ମାପିଛନ୍ତି?
2: 180।
1: ଏଟା ତାହେଲେ ବହୁତ ଅଧିକା ଅଛି, ବହୁତ ଅଧିକା। ମାନେ କେତେ ମାସର ଗର୍ଭ ଚାଲିଛି ଏବେ?
2: 8 ମାସ।
1: ହଁ, ତାହେଲେ 8 ମାସ ମାନେ ଏଟା ବହୁତ ମାନେ ମାନେ ଡେଞ୍ଜରସ୍। ଇଏ 180/110 ଏମିତି ଟାଇପ୍ର ହେଲେ ବହୁତ ଅଧିକା ଅଛି। ଆପଣ ଯଦି କିଛି ମେଡ଼ିସିନ ନେଉଛନ୍ତି ତାହେଲେ ମେଡ଼ିସିନର ତା ଡୋଜ୍ଟାକୁ ବଢ଼ାନ୍ତୁ, ନହେଲେ ସେ ମେଡ଼ିସିନକୁ ଚେଞ୍ଜ କରନ୍ତୁ। ଯେଉଁ ନିକଟସ୍ଥ ଯେଉଁ ଡାକ୍ତର ଅଛନ୍ତି ତାଙ୍କୁ ପରାମର୍ଶ କରିକି ତାଙ୍କୁ ଇଏ କରାଇକି ମେଡ଼ିସିନ ଚେଞ୍ଜ କରନ୍ତୁ, ବା ମେଡ଼ିସିନର ଡୋଜ୍ଟାକୁ ବଢ଼ାନ୍ତୁ। କାରଣ ଏତେ ଅଧିକା ବ୍ଲଡ୍ ପ୍ରେସର ହେଲା ମାନେ ଆମେ ଯେଉଁ କଥା ହେଉଥିଲେ ମାନେ ଦୁଇଟା ପାଇଁ ବିପଦ, ମା ପାଇଁ ବିପଦ, ଶିଶୁ ପାଇଁ ବିପଦ। ଆଜ୍ଞା,
0: ତାହେଲେ ଆପଣ ନିକଟସ୍ଥ ଡକ୍ଟରଙ୍କ ସହିତ ପରାମର୍ଶ ନେଇଯାଆନ୍ତୁ, ନହେଲେ ମାଙ୍କର ବି ଦେହ ଖରାପ ହବ, ଛୁଆର ବି ଦେହ ଖରାପ ହବ, ବିଭିନ୍ନ ପ୍ରକାର ସମସ୍ୟା ରହିଛି। ଠିକ ଅଛି, ରହିଲୁ ଆଜ୍ଞା, ନମସ୍କାର। ହଁ, ଆମେ ପ୍ରସବ ବିଷୟରେ କଥାବାର୍ତ୍ତା ହେଉଥିଲେ।
1: ଯଦି
0: ବ୍ଲଡ୍ ପ୍ରେସର ଉଚ୍ଚ ରକ୍ତଚାପ ଥିବ, ଅନ୍ୟ କୌଣସି ପ୍ରକାର ବାତ ରୋଗ ନଥିବ,
1: ତାହେଲେ 37 ସପ୍ତାହ ଗଲା ପରେ କ୍ରସ୍ କଲା ପରେ ତାପରେ ଆମେ ଡେଲିଭରି କରିପାରିବା। କିନ୍ତୁ ଯଦି ଯେମିତି ଆମେ କଥାରେ ସେ ତାକୁ ଫୋନ୍ କରିଥିଲେ 180/110 ହେଲେ, ଏତେ ଅଧିକା ବ୍ଲଡ୍ ପ୍ରେସର ରହୁଛି, ତା କେଉଁ ସମୟରେ ତାଙ୍କୁ ବାତ ମାରିପାରେ? କାରଣ ମେନ୍ ଇଆର ପ୍ରେଗନେନ୍ସିରେ ବ୍ଲଡ୍ ପ୍ରେସର ଅଧିକାର ଇଏ ହେଉଛି, ମେନ୍ କାରଣ ହେଲା ଯେଉଁ ବାସେଣ୍ଟା ବା ଯେଉଁ ଫୁଲ, ସେ ଫୁଲ ଯେଉଁ ପର୍ଯ୍ୟନ୍ତ ନ ବାହାରିଛି ସେ ପର୍ଯ୍ୟନ୍ତ ବ୍ଲଡ୍ ପ୍ରେସର କଣ୍ଟ୍ରୋଲ ହେବ ନାହିଁ। ତ ଡେଲିଭରି ହେଉଛି ଆମର ଡେଫିନେଟ୍ ଟ୍ରିଟମେଣ୍ଟ ହେଉଛି ଏହାର ବ୍ଲଡ୍ ପ୍ରେସର କମିବା ପାଇଁ। ତେଣୁ ଯେତେବେଳେ ବ୍ଲଡ୍ ପ୍ରେସର ବିଲକୁଲ କଣ୍ଟ୍ରୋଲ ହେବ ନାହିଁ ଏବଂ ତା ସାଙ୍ଗରେ ଯେମିତି ୱାର୍ଣ୍ଣିଂ ସିମ୍ପଟମ୍ ଗୁଡ଼ା, ବାତ ମାରିବାର ୱାର୍ଣ୍ଣିଂ ସିମ୍ପଟମ୍ ଦେଖେଇବ ଯେ ମୁଣ୍ଡ ବିନ୍ଧା ହେଲା କି ଛାତି କାଟିଲା କି ଅନ୍ଧାରେ ଦେଖାଗଲା, ତାହେଲେ ଆମର ଯେତିକି ବି ହେଇଥିବ ପ୍ରେଗନେନ୍ସି ଡ୍ୟୁରେସନ୍, ମାଆକୁର ଜୀବନ ବଞ୍ଚାଇବା ପାଇଁ ହେଲେ ତାର ଆଗରୁ ଆମେ ଡେଲିଭରି କରିଦେବାର ଅଛି।
0: ଏଇଠି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ, ଯେହେତୁ କାର୍ଯ୍ୟକ୍ରମର ଅବଧି ସରିବାକୁ ଆସିଲାଣି, ଏହାର ଅବଶିଷ୍ଟାଂଶ ଆଗାମୀ ଅଧ୍ୟାୟରେ ଆମେ ପ୍ରଚାର କରିବୁ। ରହୁଛୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ସୀତାପଲ୍ଲୀ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
3: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା, ସାମ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଉପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
4: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSD, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ, ସ୍ତ୍ରୀ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
3: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଚିତ୍ତଳପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

ଶୁଣିଲେ ପ୍ରାୟୋଜିତ ଫୋନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ, ଉପସ୍ଥାପନରେ ଥିଲେ ପୁଷ୍ପିତା ପଟ୍ଟନାୟକ। ଆକାଶବାଣୀ ବ୍ରହ୍ମପୁର ଆରମ୍ଭ କରୁଛୁ ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମ।

ଏ ଗୀତ ଶୁଣୁଥିଲେ ଚଳଚ୍ଚିତ୍ର ଜବ୍ ଜବ୍ ଫୁଲ୍ ଖିଲିରୁ। କଣ୍ଠଶିଳ୍ପୀ ଥିଲେ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ଗୀତିକାର ଆନନ୍ଦ ବ୍ୟାସି। ସଙ୍ଗୀତ ନିର୍ଦ୍ଦେଶନା କଲ୍ୟାଣଜୀ ଆନନ୍ଦଜୀ। ଶ୍ରୋତାବନ୍ଧୁ, ଛୁଟି ଦିନ ହେଉ କି କାର୍ଯ୍ୟ ଦିବସ ହେଉ, ଆସନ୍ତୁ ଆମେ ପ୍ରତ୍ୟେକ ଦିନକୁ ମନ ଭରି ଚିମ୍ବା।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମ ଆକାଶିଣୀ ବ୍ରହ୍ମପୁର। ଶୁଣୁଛୁ କେଟି ସୁଗମ ସଙ୍ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ମିଳିତ କଣ୍ଠରେ ରବି ମହାନ୍ତିଙ୍କ ରଚନାରୁ।

ସତରେ ଶ୍ରୋତା ଭଉଣୀ, ଆପଣଙ୍କ ହୃଦୟରେ ଯଦି ଅନ୍ୟମାନଙ୍କ ପାଇଁ ପ୍ରେମ, ସ୍ନେହ, ସମ୍ମାନ, ସୌହାର୍ଦ୍ଦ୍ୟ ଅଛି, ତେବେ ଆପଣ ସମସ୍ତଙ୍କ ହୃଦୟକୁ ଜିତିପାରିବେ। ଆଉ ଏହିସବୁ ଗୁଣ ଯୋଗୁଁ ହିଁ ଆଜି ଭାରତରେ ନାରୀକୁ ଦେବୀର ସମ୍ମାନ ମିଳୁଛି। ଏମିତି କିଛି ଘର ଅଛି ଭଉଣୀ, ଯେଉଁଠି ଝିଅଟିର ଜନ୍ମକୁ ମା ଦେବୀ ଲକ୍ଷ୍ମୀଙ୍କ ଆଗମନ ସହିତ ବିଚାର କରାଯାଉଛି। ବର୍ତ୍ତମାନର ମହିଳା ଘର ପରିବାରକୁ ସୁନ୍ଦର ଭାବେ ପରିଚାଳନା କରୁଛି ଏବଂ ଘର ବାହାରେ ମଧ୍ୟ ବା ନିଜ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବା ସହ ଆଜିର ନାରୀ କମ୍ ନୁହନ୍ତି ପୁରୁଷଠାରୁ। ବର୍ତ୍ତମାନ ସମୟରେ ଆଧୁନିକ ନାରୀ ପ୍ରତ୍ୟେକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛି। ସେ ପୁରୁଷର କାନ୍ଧରେ କାନ୍ଧ ମିଶାଇ ରାଜରାସ୍ତାରେ ଚାଲିବା ଶିଖିଛି। ହଁ ଶ୍ରୋତା ଭଉଣୀ, ଏହା କୁହାଯାଇପାରେ ଯେ ନାରୀର ଜୀବନ ସଂଘର୍ଷରେ ଭରା, କିନ୍ତୁ ଆଜି ତାର ସବୁ ସଂଘର୍ଷ, ସବୁ ସମସ୍ୟା ସହିତ ଲଢ଼ିବାର ସାହସ ଆସିଛି। ନିଜର ଆତ୍ମବିଶ୍ୱାସ କାରଣରୁ ଆଜି ନାରୀର ବିଶ୍ୱରେ ଏକ ଅଲଗା ପରିଚୟ ସୃଷ୍ଟି ହୋଇଛି।

0: ରକ୍ଷା କଲେ, ଯେମିତିକି ସାହିତ୍ୟ ସର୍ଜନା ଏପରି ପରିବାର ସନ୍ତୁଳନ କେମିତି ରକ୍ଷା କରିପାରୁଛନ୍ତି?
1: ସୁନ୍ଦର ପ୍ରଶ୍ନଟିଏ, ଧନ୍ୟବାଦ। କର୍ମଠତା ଓ ସମୟ ଅନୁବର୍ତ୍ତିତା ମନୁଷ୍ୟ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଚ୍ଛେଦ। ଏଥିରେ ଯଦି ଗୁରୁତ୍ୱ ନ ଦିଆଯାଏ, କର୍ମଠତା ଓ ଦାୟିତ୍ୱବୋଧତା ସହିତ ସମୟାନୁବର୍ତ୍ତିତାର ମୂଲ୍ୟ କିଛି ବୁଝି ହୁଏ ନାହିଁ। ଏଣୁ ପରିବାରର ବ୍ୟସ୍ତତା ଓ ସୃଜନଶୀଳତାର ଯେଉଁ ଅସୀମ ଆନନ୍ଦ, ବିଜୟୀ ଟିକା ପାଇଁ ମୋତେ ସମୟକୁ ବାଣ୍ଟି ଦେବାକୁ ପଡେ ଓ ସେଥିରେ ମୁଁ ଭାରସାମ୍ୟ ରଖି ଚାଲେ।
0: ପରିବାରରେ କିଏ କିଏ ଅଛନ୍ତି? ପୁଅ ଝିଅ ସନ୍ତାନ ସନ୍ତତି କଣ ସବୁ କରୁଛନ୍ତି?
1: ମୋର 2ଟି କନ୍ୟା ରତ୍ନ, ଗୋଟିଏ କନ୍ୟା ରତ୍ନ ପାଠ ପଢା ସାରି ଚାକିରି କରୁଥିଲା, ତାପରେ ତାର ବିବାହ ହେଇ ସାରିବା ପରେ ସେ ଚାକିରି ବନ୍ଦ କରିକି ବର୍ତ୍ତମାନ ଗୃହିଣୀ। ଦ୍ୱିତୀୟ କନ୍ୟା ରତ୍ନ ମୋର ବିଟେକ୍ ସାରିକିରି ଭୁବନେଶ୍ୱରରେ ଚାକିରି କରୁଛି।
0: ଆଉ ଛୁଆମାନଙ୍କର ଦେଖାଶୁଣା ଯାହା ବି ପିଲାରୁ ବଡ କରିଛନ୍ତି, ଏପଟେ ଘର କାମ ଚାକିରି କ୍ଷେତ୍ରରେ ଆଉ ନିଜର ସୃଜନଶୀଳତାକୁ ବହୁତ ଭଲସେ ଟାଇମ ଦେଇପାରୁଛନ୍ତି। ଗୋଟେ ମହିଳା ଆପଣଙ୍କଠୁ ଏଇ ଯୋଉ ପ୍ରେରଣା ପାଇବ ତାହା ନିଶ୍ଚିତ ରୂପେ। ବର୍ତ୍ତମାନ କୁହନ୍ତୁ, ଜଣେ ଲେଖିକା ଭାବେ ଆପଣଙ୍କୁ ସବୁଠାରୁ ଅଧିକ ପ୍ରେରଣା କେଉଁଠାରୁ ମିଳେ?
1: ଦେଖନ୍ତୁ, ଜୀବନର ସମୟ ସତ କହନ୍ତୁ, ସେ ମହାନଦୀ ଠାରୁ ମହାଯଜ୍ଞ ଯାଏ, ଏଠି ମୁଁ କହିବାକୁ ଚାହିଁବି ସୃଜନଶୀଳତା ଏକ ସ୍ୱତୃଷି ଯେଉଁଠି ଅନେକ

0: ସହିତ ବି ଯାଏ। ବିଭିନ୍ନ ପର୍ଯ୍ୟଟନ ସହ ବିଭିନ୍ନ ଜାଗା ବୁଲିବା ଅନୁଭୂତିଟିଏ ମୋ ଭିତରେ ଯେମିତି ଚେଇଁ ଉଠେ ଏବେ ବି। କିନ୍ତୁ ମୁଁ ଯେତେବେଳେ ତାଙ୍କ ଅନୁପସ୍ଥିତିରେ ମୋର ଦୁଇ କନ୍ୟାକୁ ନେଇ ସଂସାର ଗଢିଲି, ବହୁତ ଦୁନିଆ ଅନୁଭୂତି ମୋ ସାମ୍ନାକୁ ଆସିଲା। ତାକୁ ନେଇ କଲମ ଧରିବାକୁ ପଡ଼ିଲା ମୋତେ। ତାର ପ୍ରତ୍ୟେକ ସ୍ୱରୂପ ମୋର କବିତା ସଂକଳନ ମୌନମାଟି ବହିଟିଏ ପ୍ରକାଶ ପାଇଛି, ଯାହା ଉଚ୍ଚ ପ୍ରଶଂସିତ ହୋଇପାରିଛି। ସେଥିରେ ସ୍ଥାନ ପାଇଥିବା କବିତାଟିଏ ମୁଁ ଉପସ୍ଥାପନ କରୁଛି। କବିତାର ଶୀର୍ଷକ ପାହାଛ। ପଥର ହୋଇଯିବା କାହା କାହା କପାଳରେ ଥାଏ, ଏମିତି ଦିନେ ପଥର ହୋଇଯାଇଥିଲା ନାରୀଟିଏ। ଆହୁରି ଅନେକ ଲୋକ ବି ପଥର ହୋଇ ପଡ଼ିଛନ୍ତି ରାସ୍ତାରେ, ଯେଉଁମାନଙ୍କୁ କେହି ବି ଉଠେଇନି ସ୍ନେହରେ। କୌଣସି ଅଟାଳିକା ତଳର ପଥର, ସବୁକାଳେ ଅଦୃଶ୍ୟ, ସବୁକାଳେ ଅଚିହ୍ନା, କିନ୍ତୁ ତା ମୁଣ୍ଡରେ ଧରିଥାଏ ସେ ଅନେକଙ୍କ ପାଇଁ ସୁଖ, ସ୍ୱପ୍ନ, ସମ୍ଭାବନା। ମୁଁ ଏମିତି ପଥରଟିଏ ବାଇଶ ପାହାଚ କି କେଉଁ ମନ୍ଦିରର ମୁଁ ହରି ପାଦ ରଖି ଚଢ଼ନ୍ତୁ ସେମାନେ ପହଞ୍ଚନ୍ତୁ ଗର୍ଭଗୃହର ଗମ୍ଭୀର ଭିତରେ। ମୋର କବିତା
1: ଜୀବନର ବାସ୍ତବ ଅନୁଭୂତିକି ନେଇକି ଆପଣଙ୍କର ଲେଖା, ଯୋଉଟାକି ଆମେ ଜୀବନର ପ୍ରତିଛବି ବା ଦର୍ପଣ ସଦୃଶ ଆମର ସାହିତ୍ୟ ବୋଲି ଆମେ କହୁ, ତାହା ହେଉଛି ଆପଣଙ୍କର ଲେଖାରେ ସ୍ପଷ୍ଟ ବାରି ହେଉଛି। ଆଜି ଯେଉଁ ଯୁବପିଢ଼ି ଅଛନ୍ତି ମ୍ୟାଡମ, ବିଶେଷ କରି ଯୁବତୀମାନଙ୍କ ପାଇଁ ଆପଣଙ୍କର ବାର୍ତ୍ତା କ'ଣ ରହିବ?
0: ସମୟ ସୂତରେ ଜୀବନ ଚାଲିଛି। ଆଜିର ସମାଜରେ ପ୍ରତ୍ୟେକ ଯୁବପିଢ଼ି, ବିଶେଷ କରି ଆମ ଯୁବତୀ ଝିଅମାନେ,

0: ଆମେ ଯେଉଁ ଦାୟିତ୍ୱବୋଧକୁ ଅନୁଭବ କରିବା ଓ ସେଥିରୁ ଯେଉଁ ସାମୂହିକ ପ୍ରେରଣା ନେଇ ଆମେ ଚାଲିବା, ତାହା ଆମକୁ ବିନା ଦ୍ୱିଧାରେ କର୍ମଠ ଓ ପ୍ରେରଣାର ଉତ୍ସ ହୋଇଯାଏ, ଜୀବନକୁ ପୁଣି ସକ୍ରିୟ କରି ରଖେ।
1: ଅବସରଟାକୁ ଆମେ ଅବସର ଭାବିବାନି, ସେଟାକୁ କୌଣସି ନା କୌଣସି କାର୍ଯ୍ୟରେ ଲଗାଇବା ହିଁ ଆମର ବୁଦ୍ଧିମତାର କାମ। ମ୍ୟାଡାମ, ଆପଣଙ୍କ ଯୋଉ ଆଗାମୀ ସାହିତ୍ୟ କିମ୍ବା ଯୋଉ ସୃଜନଶୀଳ ଯୋଜନା ବିଷୟରେ କିଛି ଆମ ଶ୍ରୋତା ଭଉଣୀ ମାନଙ୍କୁ କୁହନ୍ତୁ।
0: ସୃଜନଶୀଳତା ଏମିତି ଏକ ଆଧାର ଯେଉଁଠି ପାଦ ଦେଲେ ସେ ପାଦ ଆଉ ପଛକୁ ଫେରେ ନାହିଁ କି ଫେରିବା ବାଟ ଆଉ ଦିଶେ ନା, ଆଗକୁ ମାଡି ଚାଲିବାକୁ କଲମ ସୃଜନ ମୁଖର ହୁଏ। ମୋର ଆଗାମୀ ସୃଜନତା ନେଇ କହିବାକୁ ଗଲେ ମୁଁ ଏ ଦୁନିଆଟିଏ ତାହାରି ଭିତରୁ ହିଁ ଦେଖିବାକୁ ଚାହେଁ। ସେ ହେଉ କବିତା, ଭଜନ, ଆଧୁନିକ କବିତା କିମ୍ବା ପ୍ରବନ୍ଧ, ନାଟକର ମନମୁଗ୍ଧ ସଂଳାପ ଏବଂ ବର୍ତ୍ତମାନ ଭଳି ସଂଯୋଜନାର ଦୁନିଆରେ ମୁଁ ନିରବିଚ୍ଛିନ୍ନ ସେବା ଦେବାକୁ ଚାହୁଁଛି। ଏହା ସହିତ ଭବିଷ୍ୟତରେ ମୋ କଲମର କଳା ଦୂରଦର୍ଶନ ଓ ଆକାଶବାଣୀରେ ସ୍ଥାନ ପାଉ, ଚଳଚ୍ଚିତ୍ର ଜଗତ ଦ୍ୱାରା ଆଦୃତ ହେଉ, ଯେଉଁଠି ରହିଥିବ ଅନେକ ସମାଜ ସେବା ଉପଜୀବ୍ୟ କଥାବସ୍ତୁ।
1: ମ୍ୟାଡାମ, ଆପଣଙ୍କ ମତରେ

ଶୁଣୁଥିଲେ ତାଙ୍କ ସଫଳତାର କାହାଣୀ। ହଁ ଭଉଣୀ, ଜୀବନରେ ଇଚ୍ଛାଶକ୍ତି ଯଦି ଦୃଢ଼ ଅଛି ତେବେ ସବୁକିଛି ସମ୍ଭବ। ଯାହାକୁ ଠିକ୍ ରୂପେ ସାବ୍ୟସ୍ତ କରିପାରିଛନ୍ତି ଆଜିର ଆମର ସ୍ୱୟଂ ସିଦ୍ଧା। ନିଜ ଜୀବନରେ ଆସିଥିବା ସବୁ ପରିସ୍ଥିତିକୁ ସେ କିଭଳି ସ୍ଥିତପ୍ରଜ୍ଞ ଭାବେ ନିଜ କାର୍ଯ୍ୟକୁ ନିର୍ବାହ କରିଛନ୍ତି ସେ କଥା ଆମ ସହିତ ସେ ବାଣ୍ଟିଲେ। ଆଉ ଉଦାହରଣଟିଏ ପାଲଟି ଗଲେ ଆମ ନାରୀ ସମାଜ ପାଇଁ।

ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ 6 ଦିନିଆ ସଫଳ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ପ୍ରବୋବ ସୁବିୟନ୍ତଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଚଳିତ ମାସ 6ରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିଥିଲେ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ

ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ବର ଓସ୍ତ ଜାମ୍ମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ହେବ ଏବଂ ଆଗାମୀ ପିଢ଼ି ପାଇଁ ବାସଯୋଗୀ ପରିବେଶ ନିଶ୍ଚିତ ହେବ। ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101 ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି ଏବଂ ସେଗୁଡ଼ିକର ବିବରଣୀ ଥିବା ଏକ ସ୍ୱତନ୍ତ୍ର ଇ ବୁକ୍ ଉନ୍ମୋଚିତ ହୋଇଛି। ସାଧାରଣ ପରିବହନ କ୍ଷେତ୍ରରେ ସଫଳତା ସ୍ୱରୂପ 333 ନୂତନ ବୈଦ୍ୟୁତିକ ବସ୍ ସାମିଲ କରାଯାଇଛି, ଯାହା ଅହମ୍ମଦାବାଦ ବିଆର୍ଟିଏସ୍କୁ 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନା କରୁଥିବା ଦେଶର ପ୍ରଥମ ସହର ଭାବେ ଗଢ଼ି ତୋଳିଛି। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଗାନ୍ଧୀନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଅନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ୟେମେନ୍ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଉପରେ କିଛି ସର୍ତ୍ତ ଆରୋପ କରୁଥିବା 2017 ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛି। ୟେମେନ୍ରେ ଗୃହଯୁଦ୍ଧ ଏବଂ ସଶସ୍ତ ସଂଘର୍ଷ ଯୋଗୁଁ ସୁରକ୍ଷା ପରିବେଶ ବିଗିଡ଼ିଯିବା ପରେ ଭାରତୀୟ ନାଗରିକଙ୍କ ସେହି ଦେଶକୁ ଯାତ୍ରା କରିବା ନେଇ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା। ତେବେ ଏକ ପରାମର୍ଶବଳୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ସମସ୍ତ ଭାରତୀୟ ନାଗରିକଙ୍କୁ ୟେମେନ୍କୁ ଅନାବଶ୍ୟକ ଯାତ୍ରା ନ କରିବା ପାଇଁ ପରାମର୍ଶ ଏବେ ମଧ୍ୟ ଜାରି ରହିଛି। ମନ୍ତ୍ରଣାଳୟ କହିଛି ଯଦି ଯାତ୍ରା ଅପରିହାର୍ଯ୍ୟ ହୁଏ ତେବେ ସ୍ଥାନୀୟ ସୁରକ୍ଷା ପରିସ୍ଥିତି ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ହିଁ ଏହା କରାଯିବା ଉଚିତ ଏବଂ ସକ୍ରିୟ ସଂଘର୍ଷ ଅଞ୍ଚଳକୁ ଯାତ୍ରା ବର୍ଜନ କରାଯିବା ଆବଶ୍ୟକ। ୟେମେନ୍ରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ୟେମେନ୍ ମଧ୍ୟରେ ସେମାନଙ୍କର ଚଳପ୍ରଚଳ ସୀମିତ ରଖିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। କତ୍ତାର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର 74 ବୟସରେ ପରଲୋକ ହୋଇଛି, ଯିଏକି ଏହି ଉପସାଗରୀୟ ଦେଶକୁ କୂଟନୀତି, ଗଣମାଧ୍ୟମ ଏବଂ ବିନିଯୋଗ କ୍ଷେତ୍ରରେ ଏକ ପ୍ରମୁଖ ବିଶ୍ୱସ୍ତରୀୟ ଶକ୍ତି ଭାବେ ରୂପାନ୍ତରିତ କରିଥିଲେ। ଆଞ୍ଚଳିକ ପରମ୍ପରାକୁ ଭାଙ୍ଗି 2013 ସ୍ୱେଚ୍ଛାକୃତ ଭାବେ ନିଜ ପୁଅକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଶେଖ୍ ହମଦ୍ 18 ଧରି କତ୍ତାରକୁ ଶାସନ କରିଥିଲେ। ତାଙ୍କ ନେତୃତ୍ୱରେ କତ୍ତାର ଏକ ବିଶ୍ୱସ୍ତରୀୟ ଶକ୍ତି କେନ୍ଦ୍ର ଭାବେ ଉଭା ହୋଇଥିଲା, ଅଲ୍ ଜଜିରା ନ୍ୟୁଜ୍ ନେଟୱାର୍କ ଆରମ୍ଭ କରିଥିଲା ଏବଂ ଏହାର ଅନ୍ତର୍ଜାତୀୟ ବିନିଯୋଗର ସମ୍ପ୍ରସାରଣ କରିବା ସହ 2022 ଫିଫା ବିଶ୍ୱକପ୍ ସଫଳତାର ସହ ଆୟୋଜନ କରିଥିଲା। କତ୍ତାରର ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନି ଜଣେ ଦୂରଦର୍ଶୀ ନେତା ଥିଲେ, ଯିଏ କତ୍ତାରକୁ ବିକାଶ ଏବଂ ସମୃଦ୍ଧିର ଉଚ୍ଚସ୍ତରକୁ ନେଇଯାଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ତାଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ମନେ ରଖିବ। ଏହି ଦୁଃଖଦ ମୁହୂର୍ତ୍ତରେ ଶ୍ରୀ ମୋଦି କତ୍ତାରର ଅମିର ଶେଖ୍ ତମମ୍ ବିନ୍ ହମଦ୍ ଅଲ୍ ଥାନି, ସମଗ୍ର ରାଜ ପରିବାର ଏବଂ କତ୍ତାରର ଜନସାଧାରଣଙ୍କ ପ୍ରତି ସମବେଦନା ଜଣାଇଛନ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ଓ ପକ୍ଷରୁ ଆମ୍ନେଷ୍ଟି ସ୍କିମ୍ 2026 ଆରମ୍ଭ ହୋଇଛି, ଯାହା ମୁକ୍ତ ଭବିଷ୍ୟନିଧି ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କର ସ୍ଥିତି ନିୟମିତ କରିବା ପାଇଁ ଏକକାଳୀନ ସୁଯୋଗ ପ୍ରଦାନ କରୁଛି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ କହିଛି ଏହି ଯୋଜନା 6 ପର୍ଯ୍ୟନ୍ତ ଖୋଲା ରହିବ। ଆୟକର ଅଧିନିୟମ 1961 ଅଧୀନରେ ସ୍ୱୀକୃତିପ୍ରାପ୍ତ ଏକ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକ ପାଇଁ ଏହି ଯୋଜନା ପ୍ରଯୁଜ୍ୟ ହେବ। ମନ୍ତ୍ରଣାଳୟ କହିଛି ଯୋଗ୍ୟ ପ୍ରତିଷ୍ଠାନଗୁଡ଼ିକ ସମ୍ପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟକୁ ଇମେଲ୍ ମାଧ୍ୟମରେ ଏକ ଆନୁଷ୍ଠାନିକ ଆବେଦନ ଦାଖଲ କରିବେ। ଏକ ମୁକ୍ତ ଭବିଷ୍ୟନିଧି ହେଉଛି ନିଯୁକ୍ତିଦାତାଙ୍କ ଦ୍ୱାରା ପରିଚାଳିତ ଏକ ପିଏଫ୍ ଯୋଜନା, ଯାହା ସିଧାସଳଖ ଇପିଏଫ୍ଓରେ ଜମା କରିବା ପରିବର୍ତ୍ତେ ଏକ ବେସରକାରୀ ଟ୍ରଷ୍ଟ ମାଧ୍ୟମରେ ନିଜର ଭବିଷ୍ୟନିଧି ଅଂଶଦାନକୁ ଆଭ୍ୟନ୍ତରୀଣ ଭାବେ ପରିଚାଳନା କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଆଜି ସକାଳେ ଇରାନ ଉପରେ ପୁଣି ବିମାନ ଆକ୍ରମଣ କରିଛି। ତେହେରାନ ପକ୍ଷରୁ ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରାଯାଇ ସେଥିରେ ନିଆଁ ଲଗାଇ ଦିଆଯିବା ଏବଂ ଜାହାଜର କର୍ମଚାରୀମାନଙ୍କୁ ଜାହାଜ ପରିତ୍ୟାଗ କରିବାକୁ ବାଧ୍ୟ କରାଯିବା ପରେ ଏହି ଆକ୍ରମଣ କରାଯାଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଇରାନର କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ଯୋଗାଯୋଗ ବ୍ୟବସ୍ଥା ସହିତ ପ୍ରାୟ 140 ସାମରିକ ସ୍ଥଳୀକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବାର କହିଛି। ଏହାର ଜବାବରେ

0: ଦେହାନ୍ତ ସଙ୍ଗୀତ ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ମହାରାଷ୍ଟ୍ର ପୁଣେ ଜିଲ୍ଲା ସ୍ଥିତ ମୋସି ଆବର୍ଜନା ଡିପୋ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ପାଇଛି। ଆଜି ଚତୁର୍ଥ ଦିନର ଉଦ୍ଧାର କାର୍ଯ୍ୟ ସମୟରେ ଆଉ 7 ଜଣ ପୀଡ଼ିତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଉ ଜଣେ ବ୍ୟକ୍ତି ଆବର୍ଜନା ସ୍ତୁପରେ ଚାପି ହୋଇ ରହିଛନ୍ତି, ତେବେ ତାଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ଗତ ଜୁଲାଇ 8 ତାରିଖରେ ମୋସି ସ୍ଥିତ ୱେଷ୍ଟ ଟୁ ଏନର୍ଜି ବା ଆବର୍ଜନାରୁ ଶକ୍ତି ପ୍ରକଳ୍ପର ପ୍ରଶାସନିକ ବିଲ୍ଡିଂ ଉପରେ ଏକ ବିଶାଳ ଆବର୍ଜନା ସ୍ତୁପ ଭୁଶୁଡ଼ି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଠାରେ 23 ଜଣ ଲୋକ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ 5 ଜଣ ନିଜେ ରକ୍ଷା ପାଇଯାଇଥିବା ବେଳେ 9 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଭାରତୀୟ ସେନା, ଏନ୍ଡିଆର୍ଏଫ୍, ପିମ୍ପ୍ରି ଚିଞ୍ଚୱାଡ଼ ମ୍ୟୁନିସିପାଲ କର୍ପୋରେସନ, ପିଏମ୍ଆର୍ଡି ଅଗ୍ନିଶମ ବାହିନୀ ଏବଂ ପୋଲିସ ମିଳିତ ଭାବେ ଏହି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଦିନ ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ଏବଂ ସ୍ପେନ୍ ପରସ୍କରକୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲ ଗୁରୁବାର ଦିନ ଖେଳାଯିବ, ଯେଉଁଥିରେ ଇଂଲଣ୍ଡର ମୁକାବିଲା ଆର୍ଜେଣ୍ଟିନା ସହ ହେବ। ନରୱେ ବିପକ୍ଷରେ ଅତିରିକ୍ତ ସମୟରେ 2-1 ବିଜୟ ସହ ଇଂଲଣ୍ଡ ନିଜ ସ୍ଥାନ ପକ୍କା କରିଥିବା ବେଳେ ଆଜି ସକାଳେ ଆର୍ଜେଣ୍ଟିନା 3-1 ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରିଛି। ଉଭୟ ସେମିଫାଇନାଲ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। ଦୁଇ ସେମିଫାଇନାଲର ବିଜେତା ଜୁଲାଇ 20 ତାରିଖରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଫିଫା ବିଶ୍ୱକପ୍ ଫାଇନାଲରେ ପରସ୍କରକୁ ଭେଟିବେ। ୱିମ୍ବଲଡନ୍ ଟେନିସ୍ରେ ଆଜି ପୁରୁଷ ସିଙ୍ଗଲ୍ସ ଏବଂ ମହିଳା ଡବଲ୍ସ ଫାଇନାଲ ମ୍ୟାଚ୍ ଖେଳାଯିବ। ବିଶ୍ୱର 1 ନମ୍ବର ଖେଳାଳି ଜାନିକ୍ ସିନର ଭାରତୀୟ ସମୟ ରାତି 8:30 ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭ୍ରେମ୍ଙ୍କୁ ଭେଟିବେ। ମହିଳା ଡବଲ୍ସ ଫାଇନାଲ ଭାରତୀୟ ସମୟ ଅପରାହ୍ନ 5:30 ଆରମ୍ଭ ହେବ। ଚୀନ୍ର ଗୁଓ ହାନିୟୁ ଏବଂ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିଜ୍ଙ୍କ ଯୋଡ଼ି, କାନାଡ଼ାର ଗ୍ରାଭିଏଲା ଡାବୋସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟେପାନିଙ୍କ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ଆରମ୍ଭ ହେଲା ଆମିନେଷ୍ଟି ସ୍କିମ୍ 2024। କତାରର ପୂର୍ବତନ ଆମିର ଶେଖ୍ ହମଦ ବିନ୍ ଖଲିଫା ଅଲ୍ ଥାନିଙ୍କ 74 ବର୍ଷ ବୟସରେ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡକୁ 3-1 ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କଲା ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆମ୍ ସୁନୀଲ ବର୍ମା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. India condemns attack on commercial vessel GFS Galaxy off coast of Oman. 10 Indians rescued, one reported missing. New Delhi expresses concern over continuing attacks on commercial shipping in the region. Prime Minister Narendra Modi returns to New Delhi after concluding several agreements during his visit to Indonesia, Australia and New Zealand. Home Minister Amit Shah inaugurates and lays foundation stones of several development projects in Ahmedabad. Employees Provident Fund Organization introduces a 6-month amnesty scheme for establishments operating private Provident Fund Trust to regularize their status. In Wimbledon, Jannik Sinner to lock horns with Alexander Zverev for men's singles title this evening. And in FIFA World Cup, England and Argentina enter semi-finals. India has condemned the attack on the commercial vessel GFS Galaxy off the coast of Oman today. The External Affairs Ministry informed in a statement that of the 11 Indian nationals on board, 10 have been rescued so far, while one Indian national is reported.

0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋଏନ୍କୁ ଯାଏ। ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା।

0: ନାହିଁ। ଅନ୍ୟପକ୍ଷରେ ରାଜ୍ୟରେ ମହଜୁଦ ଥିବା ପିଆଜ ପରିମାଣ ହ୍ରାସ ପାଉଥିବାରୁ ଦର ବୃଦ୍ଧି ଘଟିଛି। ସେ କହିଛନ୍ତି ଆଳୁ ସମେତ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ଘଟିନାହିଁ। ପିଆଜ କଳାବଜାରୀ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
1: ବର୍ଷା ପ୍ରବଳ ହେବା କାରଣରୁ ମହାରାଷ୍ଟ୍ରରେ ପିଆଜ ଅକ୍ସା ହେଇଛି, ସେ କାରଣରୁ ପ୍ରଡକ୍ସନକୁ ନେଇକି ଡିମାଣ୍ଡକୁ ନେଇକି ଏଇଟା ବେଳେବେଳେ ସେମିତି ହୁଏ ପନିପରିବାରେ, କିନ୍ତୁ ଅନ୍ୟାନ୍ୟ ଜିନିଷ ଗୁଡାକ ଠିକ ଅଛି। ବିଶେଷ କରି ଆଳୁ ଜିନିଷ ମଝିରେ ମଝିରେ ଏମିତି ଟିକେ ହୁଏ। ଆମର ଟିମ୍କୁ କହିଦେଇଛି ଯିଏ ବି କଳାବଜାରୀ କରିବ ତାଙ୍କୁ ଆମେ ତୁରନ୍ତ ଆକ୍ସନ ନେବୁ।
0: ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ସଂଗ୍ରାହକ ଦାଶରଥି ପଟ୍ଟନାୟକଙ୍କ ଆଜି 119ତମ ଜନ୍ମଜୟନ୍ତୀ ପାଳନ କରାଯାଉଛି। ଓଡ଼ିଶାବାସୀଙ୍କ ନିକଟରେ ଦାସିଆ ଅଜା ନାମରେ ପରିଚିତ ଦାଶରଥି ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ମିଳିତ ଭାବେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍ମୃତି କମିଟି ପକ୍ଷରୁ ପାଳିତ ହେଉଛି। ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ମଧୁମିତା ରଥ ପ୍ରମୁଖ ଯୋଗଦେଇ ଦାସିଆ ଅଜାଙ୍କ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ପଟ୍ଟନାୟକ 1969 ମସିହାରେ ବାଞ୍ଛାନିଧି ପାଠାଗାର, 1973ରେ ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ 1975ରେ ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ। ପୁରୀ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ କେନ୍ଦୁଝର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 10 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ମୃତକଙ୍କ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ହୋମଗାର୍ଡ ଭାବେ ନିଯୁକ୍ତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆର୍ଏମ୍ସି କ୍ୟାମ୍ପସରେ ଅବସ୍ଥିତ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ସାଧାରଣ ସୁବିଧା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି କେନ୍ଦ୍ରର ପରିଚାଳନା ଓ ଭିତ୍ତିଭୂମି ସମୀକ୍ଷା କରି ଶ୍ରୀ ମାଝୀ ଏହାର ସଠିକ୍ ପରିଚାଳନା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ କରାଳ ଓ ପାଟ ଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜ

କରିଛନ୍ତି। ଜିଲ୍ଲାରେ ଖାଲି ଥିବା ବିଭିନ୍ନ ପଦବୀ ପୂରଣ ସହ ରାସ୍ତାଘାଟ ମରାମତି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ଲାଗି ମତ ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି। ଗତକାଲି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଛି। 2025-26 ବର୍ଷ ଲାଗି ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ମିଳିଛି। ଏବ୍ୟତୀତ ପ୍ରସବ ପରବର୍ତ୍ତୀ ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ନୂଆପଡ଼ା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଜର୍ମାନରେ ଅନୁଷ୍ଠିତ ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ସ 100 ମିଟର ଦୌଡ଼କୁ 10 ମିନିଟ୍ 14 ସେକେଣ୍ଡରେ ଶେଷ କରି ଓଡ଼ିଶାର ଧାବକ ଅନିମେଷ କୁଜୁର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ବିଶ୍ୱ ଆଥଲେଟିକ୍ସ ମଞ୍ଚରେ ଏହି ଚମତ୍କାର ପ୍ରଦର୍ଶନ ରାଜ୍ୟର ଯୁବ କ୍ରୀଡ଼ାବିତ୍ମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ। ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର ଆଳି ପିଙ୍ଗଳରେ ସର୍ବାଧିକ 30.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର। କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 7 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆମର ପ୍ରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲା ଆକାଶବାଣୀ ବିବିଧ ଭାରତୀ କେନ୍ଦ୍ର ମୁମ୍ବାଇରୁ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରୁଛନ୍ତି ଏକ ସମୟରେ ପ୍ରସାର ଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ମାଧ୍ୟମରେ ଆକାଶବାଣୀ ବ୍ରହ୍ମପୁର ଚଳିତ

ଶ୍ରବନ୍ଧ ଶୁଣିଲେ କୁମାର ବାପି ଏବଂ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ କେତୋଟି ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 7.6 ମେଗାହର୍ଟ୍ଜ।

ବନ୍ଧୁ, ଆଜି ପାଳନ କରାଯାଉଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ହୋପ୍। ଏ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ମଣିଷ ମନରେ ଆଶା, ସକାରାତ୍ମକ ଚିନ୍ତାଧାରା ଓ ପରସ୍ପର ସହଯୋଗର ଭାବନାକୁ ଦୃଢ଼ କରିବା। ଜୀବନରେ ଯେତେ ପ୍ରତିକୂଳ ପରିସ୍ଥିତି ଆସୁନା କାହିଁକି, ଆଶା ହିଁ ଆମକୁ ଆଗକୁ ବଢ଼ିବାର ଶକ୍ତି ଦେଇଥାଏ। ସେଥିପାଇଁ ଏହି ଦିବସ ଆମକୁ ସନ୍ଦେଶ ଦିଏ ଯେ କେବେ ବି ଆଶା ହରାଇବା ଉଚିତ ନୁହଁ, କାରଣ ପ୍ରତ୍ୟେକ ନୂଆ ସକାଳ ନୂଆ ସମ୍ଭାବନା ନେଇ ଆସିଥାଏ।

ମିନ୍ସ ଗୋଟିଏ କାର୍ଯ୍ୟକ୍ରମର ସଫଳ ଆୟୋଜନ କରିବା, ସମସ୍ତ ଦାୟିତ୍ୱକୁ ସୁଚାରୁ ଭାବେ ପରିଚାଳନା କରିବା ଆଦୌ ସହଜ ନୁହେଁ। ବିଶେଷ କରି ଅଳ୍ପ ବୟସରେ ଏଭଳି ବଡ଼ ଦାୟିତ୍ୱକୁ ସଫଳତାର ସହ ନିର୍ବାହ କରିବା ସତରେ ପ୍ରଶଂସନୀୟ। କିନ୍ତୁ କିଛି ଯୁବ ପ୍ରତିଭା ନିଜ ପରିଶ୍ରମ, ନିଷ୍ଠା ଓ ସୃଜନଶୀଳତା ବଳରେ ଏହାକୁ ସମ୍ଭବ କରି ଦେଖାଇଛନ୍ତି। ତେବେ ଆଜି ଆମ ସହିତ ଅଛନ୍ତି ସେହିଭଳି ଜଣେ ଯୁବ ଇଭେଣ୍ଟ ଅର୍ଗାନାଇଜର, ଯିଏ କେବଳ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ଆୟୋଜନ କରିନାହାନ୍ତି, ବରଂ ଅନେକ ଲୁକାୟିତ ପ୍ରତିଭାକୁ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ଏକ ସୁନ୍ଦର ମଞ୍ଚ ମଧ୍ୟ ପ୍ରଦାନ କରିଛନ୍ତି। ତେବେ ଆସନ୍ତୁ ତାଙ୍କ ସହ କଥା ହେବା ଏବଂ ତାଙ୍କର ଏହି ପ୍ରେରଣାଦାୟକ ଯାତ୍ରା ବିଷୟରେ ଜାଣିବା।

0: ନମସ୍କାର, ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ପ୍ରଥମେ ନିଜର ପରିଚୟ ଦିଅନ୍ତୁ।
1: ନମସ୍କାର, ଜୟ ଜଗନ୍ନାଥ, ମୁଁ ଆସିତ ସରଫ। ମୁଁ ଗୋଟେ କର୍ପୋରେଟ୍ କମ୍ପାନୀରେ କନ୍ସଲ୍ଟାଣ୍ଟ ହିସାବରେ, ଆନାଲିଷ୍ଟ ହିସାବରେ କାମ କରେ। ମୁଁ ବର୍ତ୍ତମାନ ବରହମପୁରରେ ଗୋଟେ ପ୍ଲାଟଫର୍ମ ଆଣୁଛି, ବରହମପୁର କଲଚରାଲ କମ୍ୟୁନିଟି। ଏହି

0: କଳା ଅଛି ସେମାନଙ୍କୁ ମାଧ୍ୟମ ମିଳିବ ତାଙ୍କ କଳାଟାକୁ ପୁରା ଅଡିଏନ୍ସକୁ ପ୍ରଚାର କରିପାରେ।
1: ତାହେଲେ ଆପଣ ପ୍ରଥମ ଥର କେବେ କରିଥିଲେ?
0: ଏପ୍ରିଲ 2019ରେ ମୁଁ ଦେଖିଥିଲି ସେ ଜାଗାରେ, ଆଉ ନଭେମ୍ବର 2019ରେ ମୁଁ ପ୍ରଥମ ଥର ପାଇଁ ବରହମପୁରରେ ଗୋଟେ କ୍ୟାଫେ ଓନର ସାଙ୍ଗରେ କଥା ହେଇକି ପରମିସନରେ ଆମେ ତାଙ୍କର କ୍ୟାଫେରେ ଆମେ ଅର୍ଗାନାଇଜ କରିଥିଲୁ।
1: କେମିତି ଲାଗିଥିଲା କୁହନ୍ତୁ?
0: ପ୍ରଥମ ଥର ପାଇଁ ମୁଁ ଜାଣିନଥିଲି କେମିତି ହୁଏ କଣ ହୁଏ, କେମିତି ଅଧିକରୁ ଅଧିକ ଲୋକଙ୍କୁ ରିଚ୍ ଆଉଟ୍ କରିବି ପହଞ୍ଚିବି, ବଟ୍ ଥ୍ୟାଙ୍କ୍ସ ଟୁ ସୋସିଆଲ ମିଡିଆ ବହୁତ ଗୁଡାକ ପ୍ଲାଟଫର୍ମ ଅଛି ଯଦ୍ୱାରା ଆମେ ଆମର ଯୋଉ ପ୍ରୋଗ୍ରାମ ହଉଥିଲା ଆମେ ପୁରା ବରହମପୁର ଅଡିଏନ୍ସକୁ ପହଞ୍ଚିଥିଲୁ। ଆଉ ଆମର ପ୍ରଥମ ଇଭେଣ୍ଟରେ ପାଖାପାଖି 40 ଅଡିଏନ୍ସ ଏବଂ 12 କଳାକାର ଆସିଥିଲେ, ଆଉ ସେ ଇଭେଣ୍ଟଟା ମୋ ପାଇଁ ବହୁତ ୟାଦଗାର ମନେ ରହିଯାଇଛି। ଏଣ୍ଡ ସେ ଇଭେଣ୍ଟଟା ଯେତେବେଳେ ସକ୍ସେସ ହେଲା ତ ମୁଁ ଜାଣିଲି ଯେ ଲୋକମାନଙ୍କ ପାଖରେ ସତରେ ହିଁ ଅପରଚୁନିଟି ଥାଇକି ବି ତାଙ୍କ ପାଖକୁ ପହଞ୍ଚୁନି। ତ ଧୀରେ ଧୀରେ ମୁଁ ପ୍ରତି ମାସରେ ଗୋଟେ ଗୋଟେ କ୍ୟାଫେରେ କଥା ହେଇକିରି ତ ଇଭେଣ୍ଟ ଗୁଡା କରାଏ। ତ କ୍ୟାଫେ ଓନର କାହିଁକି ଆମକୁ ସେ ଜାଗା ଦିଏ, ରାଇଟ? ଆଇରେ କ୍ୟାଫେ ଓନର ବି ଯେତେବେଳେ ତାଙ୍କେ ନିଜେ ଗୋଟେ କ୍ୟାଫେ କରନ୍ତି ବହୁତ ଗୁଡା ଇନଭେଷ୍ଟମେଣ୍ଟ କରନ୍ତି, ବଟ୍ ଅଡିଏନ୍ସକୁ ତାଙ୍କୁ ପହଞ୍ଚିବା ଯୋଉ କଷ୍ଟମର ତାଙ୍କର ଥାଏ ପହଞ୍ଚିବାଟା କଷ୍ଟ ହେଇଯାଏ। କିନ୍ତୁ ଯେବେ ମୁଁ ତାଙ୍କର କ୍ୟାଫେରେ ଗୋଟେ ଇଭେଣ୍ଟ ଅର୍ଗାନାଇଜ କରୁଛି, ତାଙ୍କର ପ୍ରିମାଇସିସରେ ଅର୍ଗାନାଇଜ ହଉଛି, ତ ବହୁତ ଲୋକ ଆସନ୍ତି, ବହୁତ ଲୋକ ଜାଣନ୍ତି, ପ୍ରଚାର ପ୍ରସାର ହୁଏ, ସେ ଦ୍ୱାରା ତାଙ୍କର କ୍ୟାଫେର ନାଁ ବି ମାର୍କେଟିଂ ହେଇଯାଏ।
1: ବିଲକୁଲ ବିଲକୁଲ। ତାହେଲେ ଦେଖନ୍ତୁ ଆପଣ ଇଭେଣ୍ଟ ମ୍ୟାନେଜମେଣ୍ଟ କରନ୍ତି, 2019ରୁ ଆପଣ କରୁଛନ୍ତି, ତେବେ ଗୋଟିଏ ସଫଳ ଇଭେଣ୍ଟ ଦେଖିବାକୁ ବହୁତ ସୁନ୍ଦର ଲାଗେ, ବହୁତ ବଢିଆ ହେଇଥିଲା ବୋଲି ଆମେ କହୁଛେ, କିନ୍ତୁ ତା ପଛରେ ପରିଶ୍ରମ ବି ବହୁତ ଲାଗିଥାଏ। ତେବେ ଗୋଟିଏ ସଫଳ ଇଭେଣ୍ଟ ପଛରେ କେତେ ପ୍ରକାର ପ୍ରସ୍ତୁତି ଥାଏ ଆଉ ପରିଶ୍ରମ ଲାଗିଥାଏ କୁହନ୍ତୁ?
0: ସତ୍ୟ କଥା, ପ୍ରତ୍ୟେକ ଇଭେଣ୍ଟରେ ବହୁତ ପରିଶ୍ରମ ଲାଗେ, ଏହା ଜଣଙ୍କର ନୁହେଁ, ଏହା ଗୋଟେ ଟିମର ପରିବାରର। ଆପଣଙ୍କୁ ଯେତେବେଳେ ଗୋଟେ ଇଭେଣ୍ଟ କରନ୍ତି ଆପଣ ପ୍ରଥମେ କେଉଁ ଜାଗାରେ କରିବେ, ଆପଣ ପ୍ରଥମେ ଭେନ୍ୟୁ ଡିସ୍କସ କରନ୍ତି, ଭେନ୍ୟୁର ଚାର୍ଜେସ କେତେ ହବ, ଭେନ୍ୟୁ ନେଗୋସିଏଟ କରନ୍ତି, ଯାହାଦ୍ୱାରା ଆପଣ ପ୍ରଥମେ କୋଉ ଟାଇମରେ କୋଉ ଜାଗାରେ ବନେଇବେ ସେଇଟା ଫାଇନାଲ କାମ କରେ। ମୁଁ ବର୍ତ୍ତମାନ ବରହମପୁରରେ ଗୋଟେ ପ୍ଲାଟଫର୍ମ ଆଣୁଛି, ବରହମପୁର କଲଚରାଲ କମ୍ୟୁନିଟି। ଏଇ

0: ଗୋଟେ ଅପରଚୁନିଟି ଦେଉ ଯାହାଦ୍ୱାରା ତାଙ୍କୁ ଗୋଟେ ସାହସ ଆସିବ ସେ କି ତାଙ୍କେ ତାଙ୍କର ପ୍ରତିଭାକୁ କେତେ ଦୂର ଆଗକୁ ନେବା କେତେକ ଆର୍ଟିଷ୍ଟ ଅଛନ୍ତି ଯୋଉମାନେ ଟ୍ରାଏ କରିବାକୁ ଚାହୁଁଛନ୍ତି କି ମୁଁ ଷ୍ଟେଜରେ ଠିକରେ ପରଫର୍ମ କରିପାରିବି ସେ ଯୋଉ ଭୟଟା ଥାଏ ନା କି ପ୍ରଥମ ଥର ଷ୍ଟେଜ ଆମେ ଚାହୁଁ କି କାହାକୁ ଫିଲ୍ଟର କରିବା ପାଇଁ ସୋ ସେମାନେ ନିଜେ ହିଁ ଆସନ୍ତି ନିଜେ ପରଫର୍ମ କରନ୍ତି ଏନି ଆର୍ଟିଷ୍ଟ ୱି ଆର୍ ୱେଲକମିଂ ସୋ ଯେ ବି ଆମ ସାଙ୍ଗରେ କନେକ୍ଟ କଲେ ସମସ୍ତଙ୍କୁ ଆମେ ପ୍ଲାଟଫର୍ମ ଦଉ ସମସ୍ତେ ଷ୍ଟେଜ୍ ଉପରେ ଚଢ଼ନ୍ତି ତାଙ୍କର ପରଫର୍ମାନ୍ସ ତାଙ୍କେ ଦିଅନ୍ତି ତାପରେ ଆମେ ଅଡିଏନ୍ସ ର ଆମର ଗେଷ୍ଟ ର ଯାହା ଫିଡ୍ବ୍ୟାକ୍ ଥାଏ ଆମେ ତାଙ୍କୁ ଶିକ୍ଷା ହିସାବରେ ସେୟାର କରୁ ସୋ ଦ୍ୱାରା ତାଙ୍କେ ନେକ୍ସଟ ଯେତେବେଳେ ପରଫର୍ମ କରିବେ ତାଙ୍କେ ସେ ଶିକ୍ଷାକୁ ନୋଟ୍ କରିକି କେମିତି ତାଙ୍କୁ ଇମ୍ପ୍ରୁଭ୍ କରିବେ ସେ ଦ୍ୱାରା ତାଙ୍କ ଫ୍ୟୁଚରଟା ଆହୁରି ସକ୍ସେସ୍ ଆଉ ବ୍ରାଇଟର ହବ ସେଇଟା ହିଁ ଆମର ଓନ୍ଲି ୱାନ୍ ଆଣ୍ଡ ଗୋଲ୍
1: ବହୁତ ବଢିଆ କଥା ନିଶ୍ଚିତ ଭାବେ ଆମେ ଚାହୁଁ ଯେଉଁମାନେ ଆପଣଙ୍କ ଓପନ୍ ମାଇକ୍ ଶୋରେ ଭାଗ ନେଉଛନ୍ତି ସେମାନେ ଆହୁରି ଆଗକୁ ବଢ଼ନ୍ତୁ ତେବେ ଆପଣଙ୍କ ମତରେ ଏଭଳି ମଞ୍ଚ ଯୋଉ ଆପଣ ପ୍ରଦାନ କରୁଛନ୍ତି ଯୁବପିଢ଼ିଙ୍କ ପ୍ରତିଭା ବିକାଶରେ କେତେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ
0: ସ୍କୁଲରେ କଲେଜରେ ବହୁତ କମ୍ ସଂଖ୍ୟା ଲୋକଙ୍କ ଆଗରେ ପରଫର୍ମ କରନ୍ତି ବଟ୍ ଯେତେବେଳେ ଆମେ ଗୋଟେ ତାଙ୍କୁ ସ୍କୁଲ କଲେଜର ଚିହ୍ନା ପରିଚୟ ମୁହଁରୁ ଗୋଟେ ଅଚିହ୍ନା ଲୋକ ଆଗରେ ପରଫର୍ମ କରିବାଟା ଟିକେ ଭୟଭୀତ ହୁଏ ଆମର ପ୍ଲାଟଫର୍ମ ଦ୍ୱାରା ତାଙ୍କେ ନିଜ ଡରକୁ ଗତି କରି ଆଗକୁ ଯାଆନ୍ତି ଯଦ୍ୱାରା ତାଙ୍କେ ଯେତେବେଳେ ଗୋଟେ କ୍ୟାମେରା ଫେସ୍ କରନ୍ତି ବଡ ବଡ଼ ଷ୍ଟେଜ୍ ଚଢ଼ନ୍ତି ତାଙ୍କେ ସେ ଡରରୁ ମୁକ୍ତ ହୋଇଯାଆନ୍ତି
1: ବହୁତ ବଢିଆ କଥା ତେବେ ଆପଣ ଏତେ ସବୁ କଥା କହିଲେ ଇଭେଣ୍ଟ ଗୁଡିକ ଆପଣ ମ୍ୟାନେଜ୍ କରନ୍ତି ବର୍ତ୍ତମାନ କଣ କରିଥିଲେ କି
0: ଗତକାଲି ଆମେ ବରହମପୁର କଲଚରାଲ କମ୍ୟୁନିଟି ତରଫରୁ ଇଭେଣ୍ଟ ଅର୍ଗାନାଇଜ୍ କରିଥିଲୁ ଯେଉଁଠି ଆମର ଦୁଇ ଜଣ ଷ୍ଟାଣ୍ଡ ଅପ୍ କମିକ୍ ଆର୍ଟିଷ୍ଟ ବିଶାଲ ମହାନ୍ତି ଏବଂ ମଳୟ ପରିଡ଼ା ଭାଇ ଦୁଇ ଜଣ ଭୁବନେଶ୍ୱରରୁ ଆସିଥିଲେ ଆଉ ଜଣେ ସିଙ୍ଗର ମ୍ୟୁଜିସିଆନ ଗିଟାରିଷ୍ଟ ରୋଶନ ପଣ୍ଡା ଭାଇ ସେ ବି ଭୁବନେଶ୍ୱରରୁ ଆସିଥିଲେ ଆମେ ଏଇ ଇଭେଣ୍ଟଟା କରିଥିଲୁ ଯଦ୍ୱାରା 70

0: ମାତ୍ରାରେ ଆମକୁ ସାହାଯ୍ୟ ହେଇପାରୁଛି। ତେବେ ଦେଖନ୍ତୁ ଆପଣ ଯୋଉ ଏବେ କହିଲେ କି ଇଭେଣ୍ଟ ମ୍ୟାନେଜମେଣ୍ଟ ଆପଣ କରନ୍ତି, ଏଇ କ୍ଷେତ୍ରରେ ଆପଣଙ୍କର ଆଗକୁ କଣ ପରିକଳ୍ପନା ଅଛି, କଣ ମାନେ ନୂଆ ଇଭେଣ୍ଟ ପ୍ଲାନ କରୁଛନ୍ତି, ଆଗକୁ କୋଉ ଦିଗରେ ଆପଣ ବଢିବା ପାଇଁ ଚାହୁଁଛନ୍ତି?
1: ବରମ୍ପୁରରେ ଆମେ ଜାଣିଛୁ ବରମ୍ପୁରରେ ବହୁତ ଟ୍ୟାଲେଣ୍ଟ ଅଛନ୍ତି, ତ ଆମେ କିଛି ଲୋକଙ୍କ ସାଙ୍ଗରେ କିଛି କମ୍ପାନୀ ମାନଙ୍କ ସାଙ୍ଗରେ ଟାଇଅପ୍ ହେଇକି ଆମେ ବରମ୍ପୁର ଡଟ୍ ଟ୍ୟାଲେଣ୍ଟ ଜଲ୍ଦି ଆଣିବାକୁ ଚାହୁଁଛୁ। ଆଉ କମେଡିକୁ ଆମେ ଆଗକୁ ଆହୁରି କେମିତି ବଢେଇ ପାରିବୁ, ଯେମିତି ଆପଣ ଦେଖିଛନ୍ତି ସେମିତି ଆମେ ବରମ୍ପୁର ଗଟ୍ ଲାଟେଣ୍ଟ ଆଣିବାକୁ ଚେଷ୍ଟା କରୁଛୁ। କଥାବାର୍ତ୍ତା ଚାଲିଛି କମେଡିଆନ ମାନଙ୍କ ସାଙ୍ଗରେ, ବହୁତ ସାରା ସ୍ପନ୍ସର୍ସ ମାନଙ୍କ ସାଙ୍ଗରେ ଆମେ ଜଗିଛୁ କେମିତି ଗୋଟେ ସକ୍ସେସଫୁଲ ପ୍ଲାଟଫର୍ମ ଆଉ ସକ୍ସେସଫୁଲ ଇଭେଣ୍ଟ କରିବୁ, ଯଦ୍ୱାରା ଖାଲି ଆର୍ଟିଷ୍ଟ ନୁହେଁ ବରମ୍ପୁର ବାସୀ ମାନେ ଏନ୍ଜୟ କରିବେ, ପ୍ରୋତ୍ସାହନ କରିବେ।
0: ବିଲକୁଲ, ବରମ୍ପୁରରେ ମାନେ ଆର୍ଟିଷ୍ଟ ମାନେ କେମିତି ଆଗକୁ ଯିବେ। ବିଲକୁଲ, ବହୁତ ସୁନ୍ଦର କଥା କହିଲେ, ବହୁତ ସୁନ୍ଦର ସୁନ୍ଦର କଥା ଗୁଡିକ କହିଲେ, ଆପଣଙ୍କ ବିଷୟ ଜାଣିକି ଆମ ଶ୍ରୋତା ବନ୍ଧୁ ମାନେ ମଧ୍ୟ ଇନ୍ସପାୟାର ହେଇଥିବେ ନିଶ୍ଚିତ ଭାବରେ। ତେବେ ଶେଷରେ ଆମର ଯୋଉ ଯୁବ ବନ୍ଧୁ ମାନେ ଅଛନ୍ତି, ଯୁବ ଶ୍ରୋତା ବନ୍ଧୁ ମାନେ ଅଛନ୍ତି, ସେମାନଙ୍କୁ କଣ ସନ୍ଦେଶ ଦେଉ ଚାହିଁବେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ?
1: ମୁଁ ମୋର ଯାହା ଗୋଲ ଅଛି, ମୁଁ ଚାହୁଁନି କି ଖାଲି ୟଙ୍ଗ ମାସକୁ ଯାଉ, ସବୁ ବୟସର ଲୋକଙ୍କୁ ଯାଉ। ଏମିତି ବି ଅଛନ୍ତି ବୟସ 60 କିନ୍ତୁ ତାଙ୍କର

gmail.com ତାହେଲେ ବନ୍ଧୁ ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ। ତାହେଲେ ଆଜିର ଏହି ସୁନ୍ଦର ସନ୍ଧ୍ୟାରେ ମୋତେ ଅର୍ଥାତ୍ ଆପଣଙ୍କ ରେଡ଼ିଓ ସାଥୀ ଜ୍ୟୋତିକୁ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।

0: remains a major flashpoint with repeated territorial standoffs involving China and the Philippines, Vietnam, Malaysia, Brunei and Taiwan. In the historic one-off women's test between hosts England and India, the Lords in London visitors were 250 for 4 in the second innings on day 3 when reports last came in. England were bowled out for 170 runs in the first innings. The semi-final lineup for the FIFA World Cup has emerged with Argentina, England, France and Spain sealing spots in the last four. England defeated Norway 2-1 while Argentina outclassed New Zealand 3-1 in the quarterfinal this morning. In the first semi-final, France will meet Spain at Dallas in US on Tuesday late night at 12:30 a.m. while England will take on Argentina on Wednesday late night at 12:30 a.m. Indian time. And with that, this news bulletin.
1: कार्यक्रम शुणुछन्ति आकाशवाणी ब्रह्मपुर केन्द्रहरू प्रसारित हुन्छ एफएम ब्यान्डर 100.6 MHz जोगे श्रोताबन्धु शुणन्तु चलित अधिवेशनर सन्ध्यारे आजि आम केन्द्रद्वारा प्रचारित विभिन्न कार्यक्रम सम्पर्कर सूचना आज सन्ध्या 6:15 शुणिले धारावाहिक श्री रामचरित मानसर 88 भाग ତାପରେ ଶୁଣିବେ ଓଡ଼ିଆ ଦେଶଭକ୍ତି ଗୀତଟିଏ ସନ୍ଧ୍ୟା 6:25 କେତୋଟି ଓଡ଼ିଆ ଆଲବମ୍ ଗୀତ ଶୁଣିପାରିବେ ଆଜି ସନ୍ଧ୍ୟା 6:30 ସାପ୍ତାହିକ ଜନଜୀବନ ସମ୍ବାଦ ଲେଖୁରୁ ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:55 ପରେ ରହିଛି ସନ୍ଧ୍ୟା 7:00 ପ୍ରଚାର କରିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଜିଲ୍ଲା ହାଲଚାଲ ଲେଖୁରୁ ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ରାତି 7:25 ଆଜି ରାତି 7:30 ରହିଛି ଆଜିର କିଷାନବାଣୀ କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣିବେ ଗୃହପାଳିତ ପଶୁପକ୍ଷୀମାନଙ୍କ ଟିକାକରଣ ଓ ତା'ର ଯତ୍ନ ଏ ସମ୍ପର୍କରେ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପାତ୍ରପୁର ଗଞ୍ଜାମର ଡକ୍ଟର ସସ୍ମିତା ପଣ୍ଡାଙ୍କ ସହିତ କଥାବାର୍ତ୍ତା

ମିନିଟ୍ରେ ପରେ ଶୁଣିବେ ସମାଚାର ସନ୍ଧ୍ୟା ରିଲେ କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରାତି 8:45 ବିଦ୍ୟାର୍ଥୀ କାର୍ଯ୍ୟକ୍ରମ ଶୁଣିପାରିବେ ଆଜି ରାତି 9:00 ଆଜି ରାତି 10:00 ଶୁଣିପାରିବେ ଅଖିଳ ଭାରତୀୟ ରବିବାସରୀୟ ସଙ୍ଗୀତ ସଭା କାର୍ଯ୍ୟକ୍ରମ ରିଲେକରୁ ପ୍ରଚାର କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର।

0: ସକାଳ ବା ସଞ୍ଜ, ଦିନ ବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:15 ପ୍ରଚାର କରୁଛୁ ଧାରାବାହିକ ଶ୍ରୀରାମଚରିତ ମାନସର 88ତମ ଭାଗ। ରଚନା ତୁଳସୀ ଦାସ।
2: ଏପିସୋଡ 88 88।

ସେ ହେଲା ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 88ତମ ଭାଗ। ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛି ଓଡ଼ିଆ ଦେଶଭକ୍ତି ଗୀତଟିଏ। ପରିବେଷଣ କରୁଛନ୍ତି ଶୈଳ ମାମା ଏବଂ ତାଙ୍କ ସାଥୀମାନେ ସଙ୍ଗୀତ ଦୀପକ କର।

ଶୁଣିଲେ ଶୈଳ ଭାମା ଏବଂ ତାଙ୍କ ସାଥୀଙ୍କ କଣ୍ଠରେ ଓଡ଼ିଆ ଦେଶ ଗୀତଟିଏ ସଙ୍ଗୀତ ଦେଇଥିଲେ ଦୀପଙ୍କର ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତ ଆଜି ଏକ ନମ୍ବର ଶୁଣିବା ତୋ ଚେହେରା ଆଲବମ୍ରୁ ଗୀତ ଗୁଡ଼ିକ ଗାଇଛନ୍ତି ଉଦିତ ନାରାୟଣ ଗୀତ ରଚନା ପଞ୍ଚାନନ ନାୟକ ତାହେଲେ ଆସନ୍ତୁ ଶୁଣିବା ତୋ ଚେହେରା ଆଲବମ୍ରୁ ଗୀତ ଗୁଡ଼ିକ।

0: ଅଛନ୍ତି ଗଜପତି ମହାରାଜାଙ୍କ ନିକଟକୁ। ଦତ୍ତ ମହାପାତ୍ର ଏବଂ ଦଇତାପତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ସନ୍ନିଧିରେ ରାଜପ୍ରସାଦ ବିଜୟ ହେବ। ଶ୍ରୀକ୍ଷେତ୍ରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ।
1: ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ। ଘଣା ଲାଗି ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳିକୁ ଶୁଦ୍ଧ ସ୍ୱରଙ୍କ ଘରୁ ଘଣ୍ଟ ଘଣ୍ଟା ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପକାଯିବ। ଆସନ୍ତା ମଙ୍ଗଳବାର ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା ବୁଧବାର ଅମାବାସ୍ୟା ଏବଂ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନୀତିକାନ୍ତିକୁ ଦୃଷ୍ଟିରେ ରଖି ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ଶ୍ରୀମନ୍ଦିର

ନିକଟକୁ ଚିଠି ଲେଖାଯାଇଛି। କାର୍ଯ୍ୟକ୍ରମ ପାଇଁ ମୋଟ 4,62,00,000 ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି। ଯୋଜନାରେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ଅଭିଯାନ କରାଯିବ। ରାଜ୍ୟର 150 ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଶା ବିରୋଧୀ ସଚେତନତା, ଗଣଦୌଡ, ପଦଯାତ୍ରା ଓ ସାଇକେଲ ର୍ୟାଲି ଆୟୋଜନ କରାଯିବ। ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ନିଶାଦ୍ରବ୍ୟ ନିରୋଧୀ କମିଟି ଆୟୋଜନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ଜିଲ୍ଲାରେ 50 ନିଶାମୁକ୍ତ ମିତ୍ରଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ସର୍ବେକ୍ଷଣ ଶେଷ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଗୋଆସ୍ଥିତ ରାଷ୍ଟ୍ରୀୟ ଜଳକ୍ରୀଡ଼ା ସଂସ୍ଥାନର ମିଳିତ ସହଯୋଗରେ ଏହି ସର୍ବେକ୍ଷଣ ହୋଇଥିଲା। ଏହି ସର୍ବେକ୍ଷଣରେ ଜିଲ୍ଲାର ପ୍ରମୁଖ ଜଳାଶୟଗୁଡ଼ିକ ଭୌଗୋଳିକ ସ୍ଥିତି, ଜଳପ୍ରବାହ ଏବଂ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଛି। ଜମ୍ମୁର ପ୍ରମୁଖ ବିଶେଷଜ୍ଞ ସଞ୍ଜୟ ସିଂ ସମ୍ବିଆଲ ଏବଂ ଚେନ୍ନାଇର ବୈଷୟିକ ଅଧିକାରୀ ଜଗଦୀଶ ଭିଙ୍କୁ ନେଇ ଗଠିତ ଦୁଇଜଣିଆ ଉଚ୍ଚସ୍ତରୀୟ ଟିମ୍ ଜିଲ୍ଲାର ବିଭିନ୍ନ ପ୍ରସ୍ତାବିତ ସ୍ଥଳରେ ହ୍ୱାଇଟ୍ ୱାଟର ରାଫ୍ଟିଂ, କାୟାକିଂ ଏବଂ କାନୋଇଂ ଭଳି ଜଳଭିତ୍ତିକ ସାହସିକ ପର୍ଯ୍ୟଟନ କାର୍ଯ୍ୟକଳାପ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି। ସର୍ଭେ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସମ୍ବିଆଲ କହିଛନ୍ତି, ମାଲକାନଗିରି ଜିଲ୍ଲାର ଜଳାଶୟଗୁଡ଼ିକ ସାହସିକ ଜଳକ୍ରୀଡ଼ା ପାଇଁ ଏକ ପ୍ରାକୃତିକ ଉପହାର। ବିଶେଷକରି ଅପର ସାବରୀ ଗଜ ଓ ପୋଟେରୀ ହିଲ୍ ସେକ୍ସନର ଭୌଗୋଳିକ ଗଠନ ହ୍ୱାଇଟ୍ ୱାଟର ରାଫ୍ଟିଂ ପାଇଁ ଅତ୍ୟନ୍ତ ଅନୁକୂଳ। ସାରା ଭାରତରେ ଏଭଳି ପ୍ରାକୃତିକ ଢାଲୁ ଓ ଜଳପ୍ରବାହ ଦେଖିବା ବିରଳ ବୋଲି ଶ୍ରୀ

ନିର୍ମିତ ଏବଂ ପରବର୍ତ୍ତୀ ସମୟରେ ଏହାକୁ ଅଧିକ ସୁରକ୍ଷିତ କରିବା ପାଇଁ ଲୁହାର ପ୍ଲେଟ୍ ଲଗାଯାଇଛି। ଏହି ରଥଟି ଚାଲିବା ସମୟରେ ଏକ ବିଶାଳ ସମୁଦ୍ର ଭଳି ଦୃଶ୍ୟମାନ ହୋଇଥାଏ। ପ୍ରତିବର୍ଷ ମାର୍ଚ୍ଚରୁ ଏପ୍ରିଲ ମାସ ମଧ୍ୟରେ ବା ତାମିଲ ମାସ ପାଙ୍ଗୁନି ସମୟରେ ଏଠାରେ ବାର୍ଷିକ ରଥ ମହୋତ୍ସବ ଅନୁଷ୍ଠିତ ହୁଏ। ହଜାର ହଜାର ଭକ୍ତ ଏହି ବିଶାଳ ରଥକୁ ଭକ୍ତିର ସହ ଦୌଡ଼ି ସାହାଯ୍ୟରେ ଟାଣିଥାନ୍ତି। ବଗଡ଼ ରଥଯାତ୍ରା ହେଉଛି ମହାରାଷ୍ଟ୍ରର ଏକ ଅତ୍ୟନ୍ତ ପ୍ରସିଦ୍ଧ ପାରମ୍ପରିକ ଏବଂ ରୋମାଞ୍ଚକର ଉତ୍ସବ। ଏହା ମହାରାଷ୍ଟ୍ରର ପଶ୍ଚିମ ପ୍ରାନ୍ତରେ ବିଶେଷ କରି ସତାରା ଜିଲ୍ଲାର ୱାଇ ତାଲୁକାରେ ଥିବା ବାୱଧନ ଗାଁରେ ପାଳନ କରାଯାଏ। ପ୍ରତିବର୍ଷ ହୋଲି ପରବର୍ତ୍ତୀ ରଙ୍ଗପଞ୍ଚମୀ ତିଥିରେ

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଆପଣ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆଜି ଏହି କ୍ରମ ଆସନ ଶୁଣିବା ପ୍ରଥମ ଗୀତଟି ଆମେ ନେଇଛୁ କାବେରୀ ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଛନ୍ତି ସୁରେଶ ୱାଡ଼େକର ଏବଂ ସଙ୍ଗୀତ ଦେଇଛନ୍ତି ବାସୁଦେବ ରଥ।

0: ଏହି ଗୀତଟି ଆପଣମାନେ ଶୁଣିଲେ ସିନ୍ଦୁରବିନ୍ଦୁ ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଥିଲେ ଚିତ୍ତରଞ୍ଜନ ଜେନା। ସଙ୍ଗୀତ ଏବଂ ଗୀତ ରଚନା ପ୍ରଫୁଲ୍ଲ କର। ଆକାଶବାଣୀ ବ୍ରହ୍ମପୁର ସମୟ ରାତି 7:15 ଆଗକୁ ଯାଉଛି। ଶୁଣନ୍ତୁ ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ଆକାଶବାଣୀ କଟକ କେନ୍ଦ୍ର।
1: ଦେଶୀ ପ୍ରଜାତିର ଚାରାରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ବାଷ୍ପଯୋଗୀ ପରିବେଶ ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7 ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ GFS ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା। ଏବଂ ଭାରତ ଓ ଇଂଲଣ୍ଡ ମହିଳା ଅନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ହରେଇ 250 ରନ୍ ସଂଗ୍ରହ କଲା ଭାରତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଶ୍ରୀ ଶାହାଙ୍କ ନେତୃତ୍ୱରେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ 1,25,00,000ରୁ ଅଧିକ ଚାରାରୋପଣ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରି ଶ୍ରୀ ଶାହା 2029 ସୁଦ୍ଧା ଗାନ୍ଧୀନଗର ସବୁଜିମା ଅଂଶକୁ ଆହୁରି 20% ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି। ନାଗରିକମାନଙ୍କୁ ନିଜର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ବର ଅସୁସ୍ଥ ଜାମ୍ମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ହେବା ସହ ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରାଯାଇପାରିବ ବୋଲି ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101 ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି। ସାଧାରଣ ପରିବହନ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇ 333 ନୂତନ ବୈଦ୍ୟୁତିକ ବସ୍କୁ ସାମିଲ କରାଯାଇଛି। ଏହାଦ୍ୱାରା ଦେଶର ପ୍ରଥମ ସହର ଭାବେ ଅହମ୍ମଦାବାଦ BRTS 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନାର ମାନ୍ୟତା ଲାଭ କରିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତାକାଲି ଗାନ୍ଧୀନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଆନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଗୁଜରାଟର ଗାନ୍ଧୀନଗରଠାରେ କୃଷି ଉତ୍ପାଦନ ବଜାର କମିଟିର ଅମୃତ ମହୋତ୍ସବ କାଳରେ ନୂତନ ପରିବା ମଣ୍ଡିର ଉଦ୍ଘାଟନ କରିବେ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଅମୃତ ମହୋତ୍ସବ ସାକାର ନେଇ ପ୍ରସ୍ତୁତ ଏକ ସ୍ମାରକୀ ପୁସ୍ତିକା ଉନ୍ମୋଚନ କରିବେ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆସନ୍ତା ମଙ୍ଗଳବାର ସମଗ୍ର ଦେଶରେ 668 କୋଟି ଟଙ୍କା ମୂଲ୍ୟର 7 କର୍ମଚାରୀ ରାଜ୍ୟ ବୀମା ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ତେଲେଙ୍ଗାନାର ସନତନଗର ସ୍ଥିତ ଇଏସ୍ଆଇ ହସ୍କିଟାଲରେ ବହିବିଭାଗ, ଆସାମର ବେଲତୋଲାଠାରେ 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲର ଉନ୍ନତିକରଣ

ନିର୍ମାଣ କ୍ଷେତ୍ରରେ ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟା ଆପଣେଇବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର 172ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ଯେକୌଣସି ନିର୍ମାଣ କାର୍ଯ୍ୟ ସ୍ଥାୟିତ୍ୱ ନେଇ ବୁଝାମଣା କରିବା ଉଚିତ ନୁହେଁ। ସମସ୍ତ କାର୍ଯ୍ୟକୁ ସାଧୁତା ଏବଂ ନୈତିକତା ଆଧାରରେ କରିବା ଉପରେ ଶ୍ରୀ ଲାଲ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଲାଲ ଉତ୍ତରପ୍ରଦେଶର ଗାଜିଆବାଦଠାରେ ଆଭାସୀ ମାଧ୍ୟମରେ ପୂର୍ତ୍ତ ବିଭାଗର ଜାତୀୟ ପରିଷଦ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଓମାନ ଉପକୂଳରେ ଆଜି ସକାଳେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜାହାଜରେ ଥିବା 11 ଜଣ ଭାରତୀୟଙ୍କ ମଧ୍ୟରୁ 10 ଜଣଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି ଏବଂ ଜଣେ ନିଖୋଜ ଅଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ଦୂତାବାସ ଓମାନ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ିଛି। ଓମାନ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ପାଇଁ ଭାରତ କୃତଜ୍ଞତା ଜଣାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବାଣିଜ୍ୟିକ ଜାହାଜ ଏବଂ ବେସାମରିକ ଭିତ୍ତିଭୂମି ଉପରେ ଲକ୍ଷ୍ୟ କରି କରାଯାଉଥିବା ଆକ୍ରମଣର ନିଶ୍ଚିତ ଅବସାନର ଆବଶ୍ୟକତା ରହିଛି। ଜଳପଥରେ ମୁକ୍ତ ଏବଂ ସୁରକ୍ଷିତ ଭାବେ ଜାହାଜ ଚଳାଚଳ ପାଇଁ ଆନ୍ତର୍ଜାତିକ ସ୍ତରରେ ନିୟମ ପ୍ରସ୍ତୁତର ଆବଶ୍ୟକତା ଉପରେ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆଫଗାନିସ୍ତାନର କୃଷିମନ୍ତ୍ରୀ ମୌଲବୀ ଆତାଉଲ୍ଲା ଉମାରି ଭାରତକୁ ତାଙ୍କର 6 ଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହା ହେଉଛି ଭାରତକୁ ଆଫଗାନିସ୍ତାନର 4ର୍ଥ ମନ୍ତ୍ରୀସ୍ତରୀୟ ଗସ୍ତ। ମୌଲବୀ ଉମାରଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତକୁ ଆସିଥିଲେ। ଏହି ଗସ୍ତକାଳରେ ମୌଲବୀ ଉମାରି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବା ସିଂ ଚୌହାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଉଭୟ କୃଷି, ଜଳସେଚନ, ପ୍ରାଣୀ ସମ୍ପଦ, କୃଷି ଗବେଷଣା, ଶିକ୍ଷା, ଦକ୍ଷତା ବିକାଶ ଆଦି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ବାଂଲାଦେଶରେ ବନ୍ୟା ଓ ଭୂସ୍କଳନ ଯୋଗୁଁ ଗତ ସପ୍ତାହ ମଧ୍ୟରେ 44 ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଭୂସ୍କଳନ ଯୋଗୁଁ ଅନେକ ଆହତ ହୋଇଥିବା ସୂଚନା ମିଳିଛି। କେତେକ ସ୍ଥାନରେ ବନ୍ୟାଜଳ ପ୍ରବେଶ କରିବାରୁ ଜଳମଗ୍ନ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ବନ୍ୟା ଯୋଗୁଁ ପ୍ରାୟ 2,67,000 ପରିବାର ପ୍ରଭାବିତ ହୋଇଛନ୍ତି। ରାଜଧାନୀ ଢାକାରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସର୍ବାଧିକ 7ଟି ପ୍ରଭାବିତ ଜିଲ୍ଲାରେ ସେନା, ନୌବାହିନୀ ଏବଂ ବାୟୁସେନା ପକ୍ଷରୁ ମିଳିତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବନ୍ୟା ପୂର୍ବାନୁମାନ ଏବଂ ସତର୍କ କେନ୍ଦ୍ର ପକ୍ଷରୁ ଉତ୍ତର ଓ ଉତ୍ତର ପଶ୍ଚିମ ଜିଲ୍ଲାଗୁଡ଼ିକରେ ଥିବା ନଦୀଗୁଡ଼ିକରେ ଅଧିକ ବନ୍ୟାର ସମ୍ଭାବନା ଥିବା ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ରୁଷ ଉପରେ ୟୁକ୍ରେନ୍ର ଆକ୍ରମଣ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଛନ୍ତି। ରୁଷର ସାମରା ପ୍ରଦେଶର ଗଭର୍ଣ୍ଣର ଭ୍ୟାଚେସ୍ଲାଭ୍ ଫେଡୋରେଚିଭ୍ କହିଛନ୍ତି, ଏହି ଆକ୍ରମଣରେ ଆବାସିକ ସ୍ଥଳୀ ଏବଂ କୋଠାଘର କ୍ଷତିଗ୍ରସ୍ତ ହୋଇଛି। ରୁଷର ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ସାମରା ପ୍ରଦେଶର ସିର୍ଜ୍ରାନ୍ ତୈଳ ବିଶୋଧନାଗାର ଉପରେ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା। ଆଜୋ ବ୍ଲାକ୍ ସି ଉପରେ ଡ୍ରୋନ୍ ଆକ୍ରମଣରେ ଗୋଟିଏ ଟ୍ୟାଙ୍କର ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ୟୁକ୍ରେନ୍ର ସରକାରୀ ବିଭାଗ ପକ୍ଷରୁ କୌଣସି ମତାମତ ପ୍ରଦାନ କରାଯାଇ ନାହିଁ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନଠାରେ ଚାଲିଥିବା ମହିଳା ଆନ୍ତର୍ଜାତିକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ତୃତୀୟ ଦିବସର ଦ୍ୱିତୀୟ ଇନିଂସରେ ଭାରତ 4 ୱିକେଟ୍ ହରାଇ 250 ରନ୍ ସଂଗ୍ରହ କରିଛି। ଇଂଲଣ୍ଡ ବିପକ୍ଷରେ ଭାରତ 365 ରନ୍ରେ ଆଗୁଆ ରହିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ଗତକାଲି 170 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡ ପକ୍ଷରୁ ଆମି ଜୋନ୍ସ ସର୍ବାଧିକ 53 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ କ୍ରାନ୍ତି ଗୋଡ଼ 5ଟି ୱିକେଟ୍ ନେଇଥିବାବେଳେ ସାୟଲି ସାଦରେ ଏବଂ ସ୍ନେହା ରାଣା 2ଟି ଲେଖାଏଁ ୱିକେଟ୍ ନେଇଥିଲେ। ଗତ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଇନିଂସରେ ଭାରତ 285 ରନ୍ ସଂଗ୍ରହ କରିଥିଲା। ସ୍ମୃତି ମନ୍ଧାନା 83 ରନ୍ ସଂଗ୍ରହ କରିଥିବାବେଳେ ହରମନପ୍ରୀତ କୌର 58, ଦୀପ୍ତି ଶର୍ମା 57 ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫେ ଏକ୍ଲିଷ୍ଟେନ୍ ସର୍ବାଧିକ 3ଟି ୱିକେଟ୍ ନେଇଥିଲେ। ଇଂଲଣ୍ଡ ଲର୍ଡ଼ସ କ୍ରିକେଟ୍ ଗ୍ରାଉଣ୍ଡରେ

0: ମ୍ଲାଡିନୋଭିସ୍ଙ୍କ ଯୋଡ଼ି କାନାଡ଼ାର ଗାବ୍ରିଏଲ୍ ଡାବସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟୋପେନ୍ଙ୍କ ମଧ୍ୟରେ ଜାରି ରହିଛି। ପାଣିପାଗ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସାମ ମେଘାଳୟ ବିହାର ପଶ୍ଚିମବଙ୍ଗ ଏବଂ ସିକ୍କିମ୍ରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଓଡ଼ିଶା ସମେତ ଜାମ୍ମୁ କାଶ୍ମୀର ଲଦାଖ ଝାଡ଼ଖଣ୍ଡ ନାଗାଲାଣ୍ଡ ମଣିପୁର ମିଜୋରାମ ତ୍ରିପୁରା ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଦେଶୀ ପ୍ରଜାତିର ଚାରାରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅହମ୍ମଦାବାଦରେ 405 ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7 ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ GFS ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା। ଏବଂ ଭାରତ ଇଂଲଣ୍ଡ ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ୱିକେଟ୍ ହରାଇ 250 ରନ୍ ସଂଗ୍ରହ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ପଳ ସାମନ୍ତ ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା ସ୍ଲୋଗାନକୁ ପାଥେୟ କରି ନୟାଗଡ଼ ଜିଲ୍ଲା ବିକାଶର ଏକ ନୂତନ ଦିଗନ୍ତରେ ପହଞ୍ଚିଛି ବୋଲି କହିଛନ୍ତି।
3: ଦିଲ୍ଲୀରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସରକାରର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏବଂ ଜୁନ୍ 12 ତାରିଖରେ ଓଡ଼ିଶା ସରକାର ଶ୍ରୀଯୁକ୍ତ ମୋହନ ମାଝୀଙ୍କର 2 ବର୍ଷ ସରକାର ପୂର୍ତ୍ତି ଅବସରରେ ତେଣୁ ଇଏ ହେଉଛି ବିଶ୍ୱାସ ବିକାଶ ଓ ଜନକଲ୍ୟାଣର ବର୍ଷ। ଆମ ସରକାର ଗଠନର 2 ବର୍ଷ ମଧ୍ୟରେ ସେବା ସୁଶାସନ ଓ ବିକାଶର ଅନେକ ମଧୁର ଉପଲବ୍ଧି ମିଳିଛି। ଶେଷ ଘାଟରେ ଥିବା ବ୍ୟକ୍ତି ନିକଟରେ ବିକାଶର ସୁଫଳ ପହଞ୍ଚି ପାରିଛି। 2036 ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ ଦିଗରେ ଆଜି ବିଜେପି ସରକାର ଅଙ୍ଗୀକାରବଦ୍ଧ। ଆମେ ଯାହା ଯାହା ବିକାଶ କରିଛୁ ଏକ ସୁସ୍ଥ ସମୃଦ୍ଧ ଓ ବିକଶିତ ନୟାଗଡ଼ ଗଠନ ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ନିଷ୍ଠାପର ଉଦ୍ୟମ କରୁଛି।
2: ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକ ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ମହତାବ କହିଥିଲେ,
4: 2026 ମସିହାର ଇଏ ହେଉଛି ଦ୍ୱିତୀୟ ଦିଶା ମିଟିଂ। ଆମେ ଆଉ ଏକ ମିଟିଂ ସେପ୍ଟେମ୍ବରରେ କରିବୁ ଏବଂ ଡିସେମ୍ବର ମାସ ବେଳକୁ ଚତୁର୍ଥ ମିଟିଂ ହେବ। ମାନ୍ୟବର ସଭ୍ୟମାନେ ଦିଶା କମିଟିର ସେମାନେ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି। ତା ଭିତରେ ଯୋଉ 6 ବ୍ଲକରେ ଜଳସେଚନର ସୁବିଧା କରାଯାଇପାରିବ ବୋଲି ୱାଟର ରିସୋର୍ସେସ ଡିପାର୍ଟମେଣ୍ଟ ତରଫରୁ କୁହାଗଲା, ନିର୍ଦ୍ଦିଷ୍ଟ ଭାବରେ କୋଉ ପଞ୍ଚାୟତ ହବ ଏବଂ କିଭଳି ଭାବରେ ଜଳସେଚନର ବ୍ୟବସ୍ଥା କରାଯିବ, ଅଣ୍ଡରଗ୍ରାଉଣ୍ଡ ଟନେଲ ଜରିଆରେ ପାଇପ୍ ଜରିଆରେ ଜଳସେଚନ ପାଇଁ ବ୍ୟବସ୍ଥା ଯୋଜନା କରାଯାଇଛି। ଏହା ଏକ ଭଲ ଯୋଜନା, ସ୍ୱାଗତଯୋଗ୍ୟ ଯୋଜନା, କିନ୍ତୁ ଯେତିକି ଜଳ ଆମେ ମୃତଙ୍ଗରୁ ଆଣିକି ମଡ଼େଇ ପାରିବା ଜଳସେଚନ ପାଇଁ ତାହା ମଧ୍ୟ ଟିକେ ଚିନ୍ତାର ବିଷୟ ହେଇଛି। କିନ୍ତୁ ପ୍ରଶାସନ ତରଫରୁ ଲ୍ୟାଣ୍ଡ ଆକ୍ୱିଜିସନକୁ ନେଇକି ଏବଂ ଯେଉଁ ଭିଲେଜ ଗୁଡ଼ିକର ଟିକେ ସେମାନଙ୍କୁ ଉଦ୍ବାସ୍ତ କରାଯିବ, ପୁନର୍ସଂସ୍ଥାନ କରାଯିବ, ତା ପାଇଁ ଡିଭିଜନ ତିଆରି କରିବା, ଏଇଭଳି ଭାବରେ କେତେ ଗୁଡ଼ିଏ କାର୍ଯ୍ୟ।

0: ଇନ୍ୟୁମରେସନ ଫର୍ମ ଯାହାର ଆମେ ରିସିଭ୍ କରିନେଇଛୁ ଏବଂ 7% ଯୋଉଟା ଯୋଉ ଭୋଟର ପରମାନେଣ୍ଟଲି ଡୁପ୍ଲିକେଟ ମାନଙ୍କର ଅଛି ସେଥିରେ ଆଉ 7% ରହିଛୁ। ପଲିଟିକାଲ ପାର୍ଟିଙ୍କର ମିଟିଂ ନେଇଥିଲୁ ଯୋଉଥିରେ ସମସ୍ତ ଏଆର୍ଓ
1: କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗା ଦାସ ଉଇକେ ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋର ଶ୍ରୀ ନୀଳମାଧବ ଜୀଉଙ୍କୁ ଦର୍ଶନ କରି ମହାନଦୀ ତଟରେ ଅବସ୍ଥିତ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଶଂସା କରିଛନ୍ତି। ଜିଲ୍ଲାସ୍ତରୀୟ 77ତମ ବନ ମହୋତ୍ସବ ଖଣ୍ଡଳା ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ନୟାଗଡ଼ ପୌର ପରିଷଦର ମିଳିତ ଆୟୋଜନରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ପିଏମ୍ ସ୍ୱନିଧି ଯୋଜନାର ଜିଲ୍ଲାସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦର ସଭାଗୃହରେ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଯୋଜନାର ଶୁଭାରମ୍ଭ ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ଯୋଗେ। ଶ୍ରୋତାବନ୍ଧୁ ପ୍ରଚାର କରୁଛି ଆଜିର ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜିର ଉପସ୍ଥାପନରେ ଅଛନ୍ତି ସୁନୀଲ କୁମାର ଦାସ, ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା। ତାହେଲେ ଆସନ୍ତୁ ଶୁଣିବା କିଷାନ ବାଣୀ କାର୍ଯ୍ୟକ୍ରମ।

0: ଉତ୍ତର ଯଦି ଆପଣ କରିବେ ତାହେଲେ ରୋଗଟି ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯାଇପାରିବ। ଏହାକୁ 30-35 ଦିନ ଭିତରେ ଆପଣ ଟିକାକରଣ କରିପାରିବେ।
1: ବହୁତ ଶ୍ରୋତା ଭାଇ ଭଉଣୀମାନେ ଅଛନ୍ତି ଯେଉଁମାନେ ଯାଇପାରୁନାହାନ୍ତି ଆମର ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଟିକାକରଣ ସମ୍ପର୍କରେ। ଠିକ ଅଛି ମ୍ୟାଡମ, ଆମେ ଆଲୋଚନା କରିବା। ପ୍ରଥମେ ମୋ ମନକୁ ଗୋଟେ ପ୍ରଶ୍ନ ଆସୁଛି, ଗୃହପାଳିତ ପଶୁପକ୍ଷୀ ମାନଙ୍କର ରୋଗ ନିୟନ୍ତ୍ରଣ ପାଇଁ କଣ ପଦକ୍ଷେପ ନେବା ଉଚିତ?
0: ବହୁତ ଭଲ ପ୍ରଶ୍ନଟି ପଚାରିଲେ। ରୋଗ ନିୟନ୍ତ୍ରଣ କରିବାର ପ୍ରଥମ ଉପାୟ ଆପଣ ଦେଖନ୍ତୁ, ଆମେ ସେମାନଙ୍କର ସୁଷମ ଖାଦ୍ୟର ବ୍ୟବସ୍ଥା କରିବା। ଗୋରୁଗାଈମାନଙ୍କର ଖାଦ୍ୟ, ସେମାନଙ୍କର ସବୁଜ ଗୋଖାଦ୍ୟ ଏବଂ ଦାନା ଠିକ୍ ଭାବରେ ସେମାନଙ୍କୁ ଦେବା ଦରକାର। ଏବଂ ସେମାନେ ଯେଉଁ ଗୁହାଳରେ ରହୁଛନ୍ତି ସେମାନଙ୍କର ଗୁହାଳ ଭିତର ଏବଂ ତାର ଆଖପାଖ ସଫାସୁତୁରା ରହିବା ଦରକାର। ଏବଂ ନିୟମିତ ଭାବରେ ସେମାନଙ୍କର ଯେଉଁ ମଳ ପରୀକ୍ଷା ଯେଉଁଟା ସେଇଟା କରାଯିବା ଦରକାର। ସେଇଟା ପରୀକ୍ଷା କଲେ ଆମେ ଖତ ଯେଉଁ ପରୀକ୍ଷା କରିବା ସେଇଟା କଲେ କ'ଣ ଆମେ ଜାଣିପାରିବା ତାଙ୍କ ଦେହରେ କେଉଁ କେଉଁ କୁର୍ମୀ ରହୁଛନ୍ତି, କାରଣ କୁର୍ମୀ ରହିଲେ ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ହୋଇପାରିବ ନାହିଁ। ଏବଂ ଚତୁର୍ଥ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଟିକାକରଣ। ଯେଉଁ ଆମେ ଜାଣିଛେ ଯଦି ଆମେ ପ୍ରତିକାର କରିବା ତାହେଲେ ଆମର ଚିକିତ୍ସା ପାଇଁ ଆମକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ। ତେଣୁ ସରକାରଙ୍କ ତ ବିଭିନ୍ନ ପ୍ରକାର ଟିକାକରଣର ବ୍ୟବସ୍ଥା ରହିଛି, ଯେମିତିକି ଆମର ଫାଟୁଆ ରୋଗ ପାଇଁ। ଫାଟୁଆ ରୋଗ ପାଇଁ ଆମର 4 ମାସରୁ ଉର୍ଦ୍ଧ୍ୱ ସମସ୍ତ ଗୋରୁଗାଈଙ୍କୁ ଆମେ ଫାଟୁଆ ଟିକା ଦେଇପାରିବା। ଏବଂ ଶୀତ ଦିନ ଆରମ୍ଭ ହେବା ପୂର୍ବରୁ ଏ ଟିକାକରଣଟି କରାଯାଇଥାଏ। 2 ml ଟିକା ଏଇଟା ଦେବା ପାଇଁ ପଡ଼େ ମାଂସପେଶୀରେ, ଏବଂ ବର୍ଷକୁ 2 ଥର ଏ ଟିକା ଦେବା ପାଇଁ ପଡ଼େ।
1: ମ୍ୟାଡମ, ଟିକାକରଣ ସମ୍ପର୍କରେ ତ ଆମେ ବିସ୍ତୃତ ଆଲୋଚନା କରିବା, ଏଇ ଆମେ ପୂର୍ବ ପଦକ୍ଷେପ ସମ୍ପର୍କରେ ଆଲୋଚନା କରୁଥିଲେ, ଗୃହପାଳିତ ପଶୁପକ୍ଷୀ ମାନଙ୍କର ରୋଗ ନିୟନ୍ତ୍ରଣ ପାଇଁ କଣ ପଦକ୍ଷେପ ନେବା ଦରକାର। ଆଉ ଏ ଭିତରେ ଆପଣ ଗୋଟେ ବହୁତ ସୁନ୍ଦର କଥା କହିଲେ, ନିୟମିତ ବ୍ୟବଧାନରେ ମାନେ ପଶୁପକ୍ଷୀ କି କିଛି ରୋଗ ହଉ ବା ନ ହଉ ତାର ମଳଟା ପରୀକ୍ଷା କରିବା ଆମେ ଦରକାର। ଆଚ୍ଛା, ରକ୍ତ ନମୁନା ପରୀକ୍ଷା କରିବା ଦରକାର କି?
0: ଆଜ୍ଞା,
1: ମାନେ ରୋଗ ଥାଉ କିମ୍ବା ନଥାଉ ନିୟମିତ ବ୍ୟବଧାନରେ ପଶୁପକ୍ଷୀ ମାନଙ୍କର ମଳ ଆଉ ରକ୍ତ ପରୀକ୍ଷା କରିଦେଲେ ଆଗୁଆ ପଦକ୍ଷେପ ନେଇପାରିବା।
0: ଆଜ୍ଞା,
1: ବହୁତ ବଢିଆ କଥା ମ୍ୟାଡମ। ତାପରେ ଆଉ ଗୋଟେ କଥା ମୋ ମନକୁ ଆସେ, ଗାଈ ଗୋରୁ ମାନେ ସାଧାରଣତଃ କେଉଁ ରୋଗର ଶିକାର ହୁଅନ୍ତି?
0: ଦେଖନ୍ତୁ, ଗାଈ ଗୋରୁ ମାନଙ୍କର ତ ବିଭିନ୍ନ ପ୍ରକାର ଭୂତାଣୁ ଜନିତ, ଜୀବାଣୁ ଜନିତ, କୁର୍ମି ଜନିତ ବିଭିନ୍ନ ପ୍ରକାର ରୋଗ ରହିଛି, ବା ଯେଉଁଟା ଆମର ବ୍ଲଡ୍ ପ୍ରୋଟୋଜୋଆ ଡିଜିଜ୍ ମଧ୍ୟ ରହିଛି, ରକ୍ତ ପ୍ରୋଟୋଜୋଆ ଯେଉଁ ଗୁଡ଼ିକ ସେସବୁ ରହିଛି। ଆଉ ମୁଖ୍ୟତଃ ଭୂତାଣୁ ଜନିତ ରୋଗ ଭିତରେ ଆପଣଙ୍କର ଆସିବ ଫାଟୁଆ ରୋଗ ଏବଂ ଆନ୍ଥ୍ରାକ୍ସ ରୋଗ ଦୁଇଟି। ଆଉ ଜୀବାଣୁ ଜନିତ ରୋଗ ଭିତରେ ଆପଣଙ୍କର ସାହା ରୋଗ, ବଜବଜିଆ ରୋଗ ଆଉ ବ୍ରୁସେଲା, ଏଇ 3ଟି ମୁଖ୍ୟ ରୋଗ ରହିଛି। ଏବଂ ସେହିପରି ଯଦି ଆପଣ ଯେହେତୁ ଗୃହପାଳିତ ପଶୁପକ୍ଷୀ କହୁଛନ୍ତି, ଆମେ ଛେଳି ମେଣ୍ଢାମାନଙ୍କୁ ବି ନିଶ୍ଚିତ ଭାବରେ ନେଇପାରିବା। ତେଣୁ ସେମାନଙ୍କର ଛେଳି ମଡ଼କ ଗୋଟେ ମୁଖ୍ୟ ରୋଗ ଏବଂ ଛେଳି ବସନ୍ତ ଦୁଇଟି ରହୁଛି। ଏବଂ ଆଉ ଗୋଟିଏ ଯେଉଁଟା ଆପଣ ଜାଣିଥିବେ, ଜୁନୋଟିକ୍ ଡିଜିଜ୍ ଯେଉଁ ରହୁଛି ଆମର ଜଳାତଙ୍କ ରୋଗ, ଯେଉଁଟା କୁକୁର କାମୁଡ଼ରେ ଆମର ହୁଏ, ସେଇଟା ଯେକୌଣସି ଗୃହପାଳିତ ପଶୁପକ୍ଷୀଙ୍କୁ ମଧ୍ୟ ଆକ୍ରାନ୍ତ କରିପାରେ ଯଦି ସେମାନେ କୁକୁର କାମୁଡ଼ାର ଶିକାର ହୋଇଥାନ୍ତି।
1: ଆପଣ ତ କହୁଥିଲେ, ଆଉ ସେ ରୋଗର କ'ଣ ଟିକାକରଣ ବ୍ୟବସ୍ଥା ଅଛି?
0: ଆଜ୍ଞା, ପ୍ରତ୍ୟେକଟି ରୋଗର ଆମର ଓଡ଼ିଶା ସରକାର ଟିକାକରଣର ବ୍ୟବସ୍ଥା କରିଛନ୍ତି। ଯେମିତି ଫାଟୁଆ ରୋଗ ବିଷୟରେ ତ ମୁଁ କହିଲି ଆପଣ, ସେଇଟା ଶୀତଦିନ ପୂର୍ବରୁ ସେ ଟିକା ଆମେ ଦେଇପାରିବା ଏବଂ ବର୍ଷକୁ 2 ଥର ସେଇଟା ଦିଆଯାଏ। ତାପରେ ଆମେ ଆସିବା ସାହାଣା ରୋଗ। ସାହାଣା ରୋଗ ବା ସେଇଟାକୁ ଗଳା ଫୁଲା ରୋଗ ମଧ୍ୟ କୁହନ୍ତି, ସେ ରୋଗର ଟିକାକରଣ ଆମେ ବର୍ଷ ଋତୁ ଆରମ୍ଭରୁ ସେଟା କରାଯାଏ ଏବଂ ବର୍ଷକୁ 2 ଥର କରାଯିବ ସେଇଟା। ଆଉ ସେ ଟିକାଟା ଆମର ଚମଡ଼ା ତଳେ ଦିଆହବ, 5 ml ପ୍ରତ୍ୟେକଟି ଗୋରୁଗାଈଙ୍କୁ ସେଇଟା ଦିଆହବ। ତାପରେ ଆସିଲା ଆମର ବଜବଜିଆ ରୋଗ। ବଜବଜିଆ ରୋଗ ମଧ୍ୟ ବର୍ଷା ଋତୁ ଆରମ୍ଭ ହେବା ଆଗରୁ ସେଇଟା 5 ml ଦିଆଯିବ ଚମଡ଼ା ତଳେ। ଏବଂ ବଜବଜିଆ

0: ସେ ସମୟରେ ଆମର ଯୋଗାଇ ଦିଆଯାଉଛି ଏବଂ ବର୍ଷକୁ ଯେତେ ଥର ଦେବା କଥା ମଧ୍ୟ ଦିଆଯାଉଛି ମାଗଣାରେ।
1: ଠିକ ଅଛି ମ୍ୟାଡମ୍, ଆଉ ଗୋଟେ ଫୋନ କଲ ଆମେ ନେଇଯିବା।
0: ଆଜ୍ଞା,
1: ହ୍ୟାଲୋ, ହ୍ୟାଲୋ, କିଷାନ ବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ବାରମ୍ପୁର, କିଏ କହୁଥିଲେ?
2: ହ୍ୟାଲୋ ସାର୍, ନମସ୍କାର।
1: ହଁ ନମସ୍କାର, କିଏ କହୁଛନ୍ତି ଭଉଣୀ? କୁହନ୍ତୁ ଭଉଣୀ, ଆଉ କଣ ଜାଣିବା ପାଇଁ ଚାହୁଁଛନ୍ତି? ଆଜି ଆମ ଷ୍ଟୁଡିଓରେ ସସ୍ମିତା ପଣ୍ଡା ମ୍ୟାଡମ୍ ଅଛନ୍ତି, କଣ ଜାଣିବା ପାଇଁ ଚାହୁଁଛନ୍ତି ଆପଣ?
2: ଆଲୋଚନା
1: କରୁଛନ୍ତି ତାର ଚୁଟି ଝଡି ଯାଉଛି ଆଉ ଟିଙ୍କ ହେଇଯାଇଛି, ତାର ପ୍ରତିକାର ସମ୍ପର୍କରେ ଆପଣ ଜାଣିବା ପାଇଁ ଚାହୁଁଛନ୍ତି। ମ୍ୟାଡମ ବି ଆପଣଙ୍କ ପ୍ରଶ୍ନ ଶୁଣିପାରିଲେ, ସେ ଆପଣଙ୍କର ଉତ୍ତର ଦେଉଛନ୍ତି, ଶୁଣନ୍ତୁ।
0: ଧନ୍ୟବାଦ ଭଉଣୀ, ଆପଣ ଯୋଉ ବୁଲା କୁକୁର ପାଇଁ ଏତେ ମାତ୍ରାରେ ବ୍ୟସ୍ତ ହେଉଛନ୍ତି ଜାଣିକି ବହୁତ ଖୁସି ଲାଗିଲା, କାହିଁକି ନା ଆମ ସରକାରଙ୍କର ବି ବୁଲା ଗୋରୁ ଗାଈ କୁକୁର ସମସ୍ତଙ୍କ ତାଙ୍କର ବିଶେଷ ଭାବରେ ଧ୍ୟାନ ରହିଛି, କେମିତି ସେମାନେ ସବୁ ପ୍ରକାର ସୁବିଧା ସୁଯୋଗ ପାଆନ୍ତୁ ବୋଲି। ଏ ଯୋଉ ଲୋମ ଝଡିବା କଥା କହୁଛନ୍ତି, ଆମର ନିୟମିତ ଭାବରେ ସେମାନଙ୍କୁ କୃମି ଔଷଧ ଦେବା ପାଇଁ ପଡେ ଏବଂ ସେମାନଙ୍କର ତାଙ୍କର ବୟସ ଅନୁଯାୟୀ ବିଭିନ୍ନ ପ୍ରକାର ଟୀକାକରଣ ମଧ୍ୟ କରିବା ପାଇଁ ପଡେ। ଯେହେତୁ
2: ବିସ୍କୁଟ
0: ପାଇଁ ବୋଲି ସେଇଟା ଆମେ ତ କହିପାରିବାନି, ତାର ଆମେ ଶିକ୍ଷା କଲେ ଆମେ ଜାଣିପାରିବା ତାର ପ୍ରକୃତରେ ଅସୁବିଧା କଣ, ଏବଂ ଯୋଉ ଲୋମ ଝଡୁଛି ତାର ବିଭିନ୍ନ ପ୍ରକାର କାରଣ ଥାଏ। କ୍ଷତ ହେଲା ତାକୁ ଠିକ ଭାବରେ ଯଦି ଖାଦ୍ୟ ଦିଆଯାଉଥିବ ଏବଂ ଯଦି ଟିଙ୍କ ଉକୁଣି କୁନି ଏସବୁ ଯଦି ଥିବ, ତେଣୁ ତା ପାଇଁ ଆପଣ ଆମର ଯୋଉ ଆନିମଲ ହେଲ୍ପ ଲାଇନ ନମ୍ବର ଅଛି 1962, ସେଥିରେ କଲ୍ କଲେ ଆମର ଯିଏ ଅଛନ୍ତି ସେ ଆମ୍ବୁଲାନ୍ସରେ ଯିଏ ପ୍ରାଣୀ ଚିକିତ୍ସକ ଅଛନ୍ତି।

0: ମନ୍ଦାଙ୍କୁ ଆସୁଛି ହେଲେ ଘରକୁ ଆସିଲା ପରେ କିଛି ଖାଉନି, ଫେମ୍ପଣ ଅଛି 4 ଦିନ କ୍ଷୀରଟା ହେଲେ କମେଇ ଦେଇଛି, ଟିକେ ହେଲେ କେତେ ଦିନ ହେଲାଣି ଦେଇନି, ଗାଁକୁ ଆସିନାହାନ୍ତି ତ।
1: ତେଣୁ ଆପଣ ଯେହେତୁ ମନ୍ଦାରେ ଛାଡୁଛନ୍ତି, ତାହେଲେ ବୁଲା କୁକୁର କିମ୍ବା ଅନ୍ୟ କୌଣସି ଜୀବଜନ୍ତୁ ତାକୁ କାମୁଡ଼ିବାର କିଏ ଆପଣଙ୍କର ଜାଣିଛନ୍ତି କି, କହିପାରିବେ କି?
0: ହଁ, ବାହାରୁ ଯାଉଥିବ ହେଲେ ସେଇଟା ତ ମୁଁ ଜାଣିନି ମ୍ୟାଡମ, କେତେ ଚୋରିଥିବ କଣ ହେଇଥିବ, ଫେମ୍ପଣ ଖାଲି କାଟୁଛି ତ।
1: ଆଜ୍ଞା, ମୁଁ ଜାଣିବାକୁ ଚାହିଁବି କେତେ ଦିନ ହେଲାଣି ଏମିତି ହଉଛି?
0: 4 ଦିନ ହେଇଗଲା ମ୍ୟାଡମ।
1: ଆଜ୍ଞା, ତାର ଆପଣ ଖତ ଯୋଉ ପରୀକ୍ଷା କେବେ କରିଥିଲେ କି ମଝିରେ?
0: ମଝିରେ ବର୍ଷେ ତଳେ କରିଥିଲେ, ଏବେ ଆଉ କରିନି।
1: ଆଜ୍ଞା, ନାଇଁ ଦେଖନ୍ତୁ, ଆମର ଚାଷୀ ଭାଇ ଭଉଣୀ ମାନେ ଜାଣିପାରନ୍ତିନି କି ଆମେ ନିୟମିତ ବ୍ୟବଧାନରେ ଖତ ପରୀକ୍ଷା କରିବାଟା ଜରୁରୀ, କାହିଁକି ନା ଯଦି ଦେହରେ କୃମି ରହିଲା ତାହେଲେ ଆପଣ ତାକୁ ଯେତେ ସୁଷମ ଖାଦ୍ୟ ଖାଇବା ପାଇଁ ଦିଅନ୍ତୁ ତାର ଉନ୍ନତି ହେବ ନାହିଁ ଏବଂ ତାର କ୍ଷୀର ଉତ୍ପାଦନ ମଧ୍ୟ ବଢିଯିବ।
0: ହେଲେ କେତେ ଦିନ ଥରେ ଏଇଟା କରିବାକୁ ପଡିବ ମ୍ୟାଡମ?
1: ଏଇଟା ଖତ ପରୀକ୍ଷାଟା ଆପଣ 3 ମାସକୁ ଥରେ କରିବା ଦରକାର ଏବଂ 3 ମାସକୁ ଥରେ ପ୍ରତ୍ୟେକ ଜୀବଜନ୍ତୁକୁ ଆପଣ କୃମି ଔଷଧ ଦେବା ଦରକାର।
0: ହେଲେ ଆମ ଗାଁକୁ ଯୋଉ ଡାକ୍ତର ଆଜ୍ଞା ଆସୁଛନ୍ତି ତାଙ୍କୁ କହିବି ନା କୁଆଡେ ଯିବାକୁ ପଡିବ?
1: ଆଜ୍ଞା, ଆପଣଙ୍କର ଯିଏ ନିକଟସ୍ଥ ଯିଏ ଆମର ପ୍ରାଣୀଧନ ନିରୀକ୍ଷକ ବା LI ଆପଣଙ୍କର ରହୁଛନ୍ତି, ଆପଣ ତାଙ୍କୁ ଯୋଗାଯୋଗ କରିପାରିବେ କିମ୍ବା ଆପଣଙ୍କର ପ୍ରାଣୀ ଚିକିତ୍ସାଳୟରେ ଯିଏ ପ୍ରାଣୀ ଚିକିତ୍ସକ ରହୁଛନ୍ତି ତାଙ୍କ ସହିତ ମଧ୍ୟ ଆପଣ ଟିକେ ଯୋଗାଯୋଗ କରିକି ଯଦି ଖତ ପରୀକ୍ଷା କରାଇ ଦେଇପାରିବେ ତାହେଲେ ବହୁତ ଉପକାର ହେବ।
0: ହଁ, ହେଲେ ଏବେ ପରୀକ୍ଷା କରିବାକୁ ପଡିବ ମ୍ୟାଡମ୍।
1: ଆଜ୍ଞା,
0: ହଉ ହଉ କରିବି ଆଉ। ହଉ ମ୍ୟାଡମ୍, ନମସ୍କାର।
1: ଆଜ୍ଞା, ନମସ୍କାର।
2: ମ୍ୟାଡମ୍, ଆଜିକାଲି ଯୁବବର୍ଗ ବ୍ୟବସାୟିକ ଭିତରେ ମାନେ ଗୃହପାଳିତ ପଶୁପକ୍ଷୀ ପାଳନ କରୁଛନ୍ତି, ଆଉ କିଛି କିଛି ଯୁବବର୍ଗ ମଧ୍ୟ ଉଦ୍ୟୋଗୀ ହେବାର ଚେଷ୍ଟା କରିଛନ୍ତି, ଆଉ ସରକାର ବିଭିନ୍ନ ସହାୟତା ଯୋଗାଇ ଦେଉଛନ୍ତି, ସେ ପରିପ୍ରେକ୍ଷୀରେ ଗୃହପାଳିତ ପଶୁପକ୍ଷୀ ପାଳନ କରିବା ବ୍ୟବସାୟ ଭିତରେ ପାଳନ କରିବା ପାଇଁ ହେଲେ ଟୀକାକରଣଟା ଗୋଟେ ନିହାତି ଜରୁରୀ, ଯଦି ଜଣେ ଚାଷୀ ଭାଇକି ଉନ୍ନତ ଲାଭ ଦେଇପାରିବ।
1: ଆଜ୍ଞା,
2: ହେଲେ ସରକାର ଆଉ ସବୁ କ'ଣ ବ୍ୟବସାୟ କରିଛନ୍ତି ଏ ଟୀକାକରଣ ପାଇଁ, କ'ଣ କ'ଣ ସୁବିଧା କରିଛନ୍ତି?
1: ବହୁତ ଭଲ ପ୍ରଶ୍ନଟି ପଚାରିଲେ। ପ୍ରଥମେ ଆମର ଜାତୀୟ ଯେଉଁ ଟୀକା ଜାତୀୟ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଯେଉଁ NADCP ଆମର ରହୁଛି, ସେଥିରେ ଆମର ପ୍ରତ୍ୟେକଟି ରୋଗର ଟୀକା ଆମେ ସେଥିରେ ଉପଲବ୍ଧ କରାଇପାରୁଛୁ ଚାଷୀ ଭାଇ ଭଉଣୀମାନଙ୍କୁ, ଏବଂ ସରକାରଙ୍କର ବିଭିନ୍ନ ପ୍ରକାର ଯେଉଁ ଯୋଜନା ଚାଲିଛି ଯେମିତିକି ଫାଟୁଆ ରୋଗର ନିୟନ୍ତ୍ରଣ କାର୍ଯ୍ୟକ୍ରମ FMDCP, ସରକାରଙ୍କର ଗୋଟେ ଲକ୍ଷ୍ୟ ରହିଛି 2030 ମସିହା ସୁଦ୍ଧା ଫାଟୁଆ ମୁକ୍ତ

0: କୁଶଳୀ ଏବଂ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ବିଶେଷ କି ନାହିଁ, ସବୁ ଟିକେ ଦୃଷ୍ଟିଗୋଚର କରି ଯଦି ଟୀକାକରଣ କରିବ ନିଶ୍ଚିତ ଭାବରେ ସେ ସଫଳ ପାଇବ।
1: ଆଜ୍ଞା,
0: ଆଉ ଗୋଟେ ପ୍ରଶ୍ନ ମୋର ମନକୁ ଆସେ ଯେ ମାନେ ଦୁଃଖ ଉତ୍ପାଦନ ବୃଦ୍ଧି ପାଇଁ ସେମିତି କିଛି ଟୀକାକରଣ ବ୍ୟବସ୍ଥା ଅଛି?
1: ଦେଖନ୍ତୁ, ଟୀକାକରଣ ହେଉଛି ଗୋଟେ ଯେମିତି ଗୋଟେ ମୂଳ ଉଦ୍ଦେଶ୍ୟ ପଶୁର ସର୍ବାଙ୍ଗୀନ ଉନ୍ନତି ପାଇଁ। କାରଣ ମଣିଷମାନଙ୍କର ସେମାନେ କହିବା, ସେମାନେ ବହୁତ ଜିନିଷ କହିପାରିବେ, କିନ୍ତୁ ପଶୁପକ୍ଷୀମାନେ କୌଣସି ଜିନିଷ କହିପାରିବେନି, ଆମକୁ ତାଙ୍କ ପାଇଁ ଭାବିବା ପାଇଁ ପଡ଼ିବ। ତେଣୁ ଗୋଟେ ଆମେ ବି ପଢ଼ିଛୁ, ସରକାରଙ୍କ ତରଫରୁ ବି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି କି 3 ମାସକୁ ଆମେ ଥରେ ଖତ ପରୀକ୍ଷା କରିବା, ସେଇଟା ବାଧ୍ୟତାମୂଳକ ହେବା ଦରକାର। ଆଉ ଖତ ପରୀକ୍ଷା କରିକି କେଉଁ କୃମି ପାଇଁ କେଉଁ ଔଷଧ, ଆମେ ଗୋଟେ ନିଜ ଇଚ୍ଛାରେ ଏଇ କୃମି ଔଷଧଟି ମୁଁ ପ୍ରତ୍ୟେକ ଥର ଖୁଆଇ ଚାଲିଥିବି, ସେଭଳି କରିବାଟା ବି ଠିକ୍ ନୁହେଁ। କୃମି ହେଉଛି ସବୁର ମୂଳ କାରଣ, ଯଦି ସେଇଟା ଆପଣ ନିୟନ୍ତ୍ରଣ କରିଦେଉଛନ୍ତି ତାହେଲେ ତାର ସ୍ୱାସ୍ଥ୍ୟ ଠିକ୍ ରହିବ, ସ୍ୱାସ୍ଥ୍ୟ ଠିକ୍ ରହିଲେ ତାର ଦୁଗ୍ଧ ଉତ୍ପାଦନ କ୍ଷମତା ମଧ୍ୟ ଭଲ ରହିବ।
0: ମ୍ୟାଡ଼ାମ, ଆମେ ତ ଟୀକାକରଣ ସମ୍ପର୍କରେ କଥାବାର୍ତ୍ତା ହେଉଛେ, ଗୋଟେ କୁହନ୍ତୁ ଯେ ଗୋଟେ ବାଛୁରୀ ଜନ୍ମ ହେବା ପରେ କେତେ ଦିନ ଭିତରେ ତାର ଟୀକାକରଣ ହେବା ଉଚିତ, ମାନେ କେତେ ଦିନ ବ୍ୟବଧାନରେ କ'ଣ କ'ଣ ଟୀକାକରଣ ହେବା ଉଚିତ?
1: ଆଜ୍ଞା, ବହୁତ ଭଲ ପ୍ରଶ୍ନ ଚାଷୀମାନଙ୍କ ପାଇଁ ଜାଣିବା ପାଇଁ। ଯେତେବେଳେ ଗୋଟେ ବାଛୁରୀ ଜନ୍ମ ହେଉଛି, ପ୍ରଥମେ ଆମେ ଜାଣି ରଖିବା ଦରକାର ଯେତେବେଳେ ବାଛୁରୀର ବୟସ 21 ଦିନ ହେଉଛି ସେତେବେଳେ ତାକୁ ଗୋଟେ ନିର୍ଦ୍ଦିଷ୍ଟ ପ୍ରକାରର କୃମି ଔଷଧ ଦିଆଯାଏ, ଯେଉଁଟାର ନାଁ ହେଉଛି ପାଇପ୍ରାଜେନ୍। ସେଇଟା ଆମର ତରଳ ବା ତରଳ ଟୀକା, ମାନେ ତରଳ କୃମି ଇଏଟା, ସେଇଟା ପାଣି ଔଷଧ ବୋଲି ତାକୁ କହୁ ଆମେ। ସେଇଟା ପ୍ରଥମେ 15 ml ତାକୁ ପିଇବାକୁ ପଡ଼େ 21 ଦିନରେ, ଏବଂ ସପ୍ତାହେ ଛାଡ଼ିକି ଆଉ 15 ml ତାକୁ ପିଇବା ପାଇଁ ପଡ଼େ। ତାପରେ ଯେତେବେଳେ ବାଛୁର ବୟସ ମାସେ ଉପରେ ହେଇଗଲା, ମାନେ ତାପରଠୁ ତାର ନିୟମିତ ଭାବରେ ଖତ ପରୀକ୍ଷା କରି ତାକୁ 3 ମାସକୁ ଥରେ ଲେଖା କୃମି ଔଷଧ ଦେବା ପାଇଁ ପଡ଼ିବ। ଏବଂ ଯେତେବେଳେ ତାର ବୟସ 4 ମାସ ହେଇଯାଉଛି ସେତେବେଳଠୁ ତାର ସବୁ ପ୍ରକାର ଟୀକାକରଣ କ୍ରମାନୁଯାୟୀ ତାର ଆରମ୍ଭ ହୋଇଯିବ। ପ୍ରଥମେ ରହିବ ଆମର ଫାଟୁଆ ଟୀକା, ତାପରେ ରହିବ ଫାଟୁଆ ଟୀକା ବର୍ଷକୁ 2 ଥର, 4 ମାସରୁ ଆରମ୍ଭ ହେବ ଫାଟୁଆ ଟୀକା। ତାପରେ 6 ମାସ ବୟସ ଯେତେବେଳେ ତାକୁ

0: ମାନେ ମ୍ୟାଡାମ ଆହୁରି କେତେ କଥା ପଚାରିବାର ଥିଲା, ସମୟ ଟାଇମ ସାରି ଦଉଛି କି?
1: ମ୍ୟାଡାମ ତ କହିଲେ କେତେ ବଢିଆ କଥା ଆଉ ବୋଲେ, ଫାଷ୍ଟରେ ଯତ୍ନ ନବ, ତାପରେ ଠିକ ସମୟରେ ଟୀକାକରଣ କରିବ, ତାପରେ କୋଉ ରୋଗ ପାଇଁ କୋଉ କାଢା, ଏତେ କଥା ଆଉ?
0: ଟୀକାକରଣ କରିଦେଲେ କଣ ବୋଲେ ଆଉ ଯୋଉ ଆଗକୁ ରୋଗ ଯାକ ହବାର ହବ ନାହିଁ?
1: ହଁ, ଏବେ ଦେଖ ଆମେ ଛୋଟ ପିଲାଟେ ଜନ୍ମ ହେଲେ ତାକୁ ପୋଲିଓଠୁ ଧରିକିରି କେତେ ଟୀକା ଦଉଛନ୍ତି, କିନ୍ତୁ ସବୁ ଜାଗା ବୁଝେଇ କହିଲେ ଆଉ।
0: ତାହେଲେ ତ ମ୍ୟାଡାମ ଆଉ ଗୋଟେ କଥା କହିଲେ, ମନୁଷ୍ୟ ମାନେ କିଛି କଥା କହିପାରନ୍ତି, ପଶୁପକ୍ଷୀ ମାନେ କହିପାରନ୍ତି ନା?
1: ନାଇଁ, ତାଙ୍କୁ ବୁଝିବାକୁ ପଡିବ,
0: ତାଙ୍କ କଥା ଆମେ ଭାବିବାକୁ ପଡିବ। ସେ ଟିକେ ଖାଇଲାନି, ସିଏ କହିବ କି କହୁଛି ବୋଲି?
1: ନାଇଁ
0: ନାଇଁ, ଆମେ ବୁଝିକିରି ତ ଖାଇବାକୁ ଦବାକୁ ପଡିବ। ହେଲେ ଭାବ, ତମେ ସବୁ ହଁ ହଁ କରୁଛ ଯେ ମୋର ସିଆଡ଼େ ଗୋଟେ କାମଟେ ଆଜି ଧରିଛି।
1: କଣ ନୂଆ କାମ କରୁଛ କି?
0: ନାଇଁ ନୂଆ କାମ ନାଇଁ, ଗୋଟେ ତେଲା ତ ମେଳା ଅଛି ବହିଟା ବୁଲିବି ଯାଇକିରି।
1: ହଁ ହଁ, ତମେ ଟିକେ ଭଲ ବୁଲୁଛ ହେଲେ ନାଇଁ କି? ହଉ ଚାଲ, ଆଜିର ବୈଠକ ରଖିବା, ଯିବା ଆଉ।
0: ଚାଲ ଭାଉ ଚାଲ।

ଶେଷ ହେଲା ଆଜି ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜି ଉପସ୍ଥାପନାରେ ଥିଲେ ସୁନୀଲ କୁମାର ଦାସ ଏବଂ ସୁକାନ୍ତି ମହାନ୍ତି। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ, ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ।

0: ଚିକିତ୍ସା କେନ୍ଦ୍ର, କିନ୍ତୁ ପୁରୀ ସହରକୁ ଯେଉଁ ପ୍ରବେଶ ପଥ ରହିଛି, ଲକ୍ଷାଧିକ ଭକ୍ତ ସେହି ରାସ୍ତା ଦେଇକରି ସହରକୁ ଆସିବେ, ସେହି ବାଟରେ ଯଦି କୌଣସି କାହାର ଅସୁବିଧା ହୁଏ, ସ୍ୱାସ୍ଥ୍ୟଗତ ସମସ୍ୟା ହୁଏ, ତାହେଲେ ସେମାନଙ୍କ ପାଇଁ କଣ ବ୍ୟବସ୍ଥା କରାଯାଇଛି?
1: ଆମର ଜାତୀୟ ରାଜପଥରେ ପୁରୀ ଭୁବନେଶ୍ୱରରେ ଆମର 7ଟି ଆଶୁ ଚିକିତ୍ସା କେନ୍ଦ୍ର କରିଅଛୁ, ଏବଂ ପୁରୀ ରାସ୍ତା କଡ଼ରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ ରହିବା ପାଇଁ କହିଅଛୁ। ସେହି ଅନୁସାରେ ପୁରୀ କୋଣାର୍କ ରୋଡ଼ରେ ଆମର 4ଟି ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି, ଏବଂ ପୁରୀ ସାତପଡ଼ା ରୋଡ଼ରେ ମଧ୍ୟ ଆମର 2ଟି ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି। ତେଣୁ ସେହି ଅନୁସାରେ ଆମେ ଭାବୁଛୁ ଭକ୍ତମାନଙ୍କର ଯଦି କିଛି ଅସୁବିଧା ହେଲା, ତେଣୁ ଆମର କିଛି ବିଶେଷ ଅସୁବିଧା ହେବନି, ଆମେ ତାଙ୍କୁ ଭଗବାନ ତୈରେ ଆମେ ସେବା ଯୋଗାଇ ପାରିବୁ। ରଥଯାତ୍ରା ଲାଗି ଆମେ ପୁରା ସମ୍ପୂର୍ଣ୍ଣ ରୂପେ ଆମେ ପ୍ରସ୍ତୁତ ଅଛୁ। ଯେଉଁ ପ୍ରକାର ଔଷଧ ଦରକାର ପଡିବ, ଆମେ ସବୁ ପ୍ରକାର ଔଷଧ ଆମେ ଏପଟେ ଗଚ୍ଛିତ କରି ରଖିଅଛୁ।
0: ଆଉ ଗୋଟେ କଥା ହେଲା, ଆମର ବର୍ଷା ଦିନେ ବିଶେଷ ଭାବରେ ରଥଯାତ୍ରା ଯୋଉ ଆଷାଢ଼ ମାସ ଏଇ ସମୟରେ ହୋଇଥାଏ, ତେଣୁ ମୁଖ୍ୟ ଗୋଟେ ସମସ୍ୟା ଆସେ, ଯୋଉ ଖାଦ୍ୟ ଦୂଷିତ ହେବାର ସମ୍ଭାବନା ଥାଏ।

0: ଯକ୍ଷ୍ମା ଏବଂ ସଂକ୍ରାମକ ୱାର୍ଡରେ ଅଧିକ 15 ଆଇସିୟୁ ବେଡ୍ ଯାହାକି ଆମର ଏମ୍ସ ଭୁବନେଶ୍ୱରଙ୍କର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେବ। ତା ସହିତ ଆମର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା 10 ଆଇସିୟୁ ବେଡ୍କୁ ଆମେ ଫୁଲ ରୂପେ ଫଙ୍କସନ୍ କରିବୁ।
1: ବିଶେଷ ଭାବରେ ବିଭିନ୍ନ ରାଜ୍ୟରୁ ତୀର୍ଥଯାତ୍ରୀ ଆସୁଛନ୍ତି, ଯେଉଁମାନେ ଓଡ଼ିଆ ଯାତ୍ରୀ ଆସୁଛନ୍ତି ସେମାନଙ୍କ ପାଇଁ ଅସୁବିଧା କିଛି ନାହିଁ, କିନ୍ତୁ ଅନ୍ୟାନ୍ୟ ଭାଷାରେ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାରେ ଯେଉଁ ତୀର୍ଥଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ସୁବିଧା ସମ୍ପର୍କ ସୂଚନା ଦେବା ପାଇଁ କିଛି ବ୍ୟବସ୍ଥା କରାଯାଇଛି।
0: ଏ ବର୍ଷ ଆମର ଯେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଅସ୍ଥାୟୀ ଡାକ୍ତରଖାନା କରାଯାଇଛି ତାର ଯେଉଁ ଆମର ଯେଉଁ ସାଇନେଜ୍ ତାକୁ ଆମେ ମଲ୍ଟି ଲାଙ୍ଗୁଏଜ୍ରେ ଓଡ଼ିଆ ହିନ୍ଦୀ ଏବଂ ଇଂଲିଶରେ ତାର ଆମେ ମାରିଛୁ। ତେଣୁ ସେହି ଅନୁସାରେ ଆମେ ଭାବୁଛୁ ସମସ୍ତଙ୍କ ପାଇଁ ସୁବିଧା ହେବ, ସମସ୍ତେ ଜାଣିପାରିବେ ଯେ ଆମର କେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଅଛି, କେଉଁଠି ଡାକ୍ତରଖାନା ଅଛି, ସମସ୍ତେ ଜାଣିପାରିବେ, କାହାର କିଛି ଅସୁବିଧା ହେବ ନାହିଁ।
1: ଶେଷରେ ସ୍ୱଚ୍ଛତା ସମ୍ପର୍କରେ ଗୋଟିଏ ପ୍ରଶ୍ନ ପଚାରିବି, ଯେହେତୁ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ, ତେଣୁ ଚିକିତ୍ସାଳୟ ଯେଉଁ ସ୍ୱଚ୍ଛତା ଏବଂ ଆଶୁ ଚିକିତ୍ସା କେନ୍ଦ୍ର ଗୁଡ଼ିକର ସ୍ୱଚ୍ଛତା

0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବରି ଭାଷାରେ
1: କେବଳ ଆକାଶବାଣୀ
2: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଶ୍ରୋତାବନ୍ଧୁ ପ୍ରସାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତର କାର୍ଯ୍ୟକ୍ରମ। ଆଜି ଏହି କ୍ରମରେ ଆସନ ଶୁଣିବା ପ୍ରଥମ ଗୀତଟି ଆମେ ନେଇଛୁ ହିରୋ କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି ସୌରିନ ଭଟ୍ଟ। ଶିଷାନନ୍ଦ ଦାସଙ୍କ ଗୀତ ରଚନାରେ ଗୀତଟି ସଙ୍ଗୀତ ଦେଇଛନ୍ତି ଦୀପକ କୁମାର। ତାହେଲେ ଆସନ ଶୁଣିବା ସାଥିରେ ଏମିତି ଏହି ଗୀତଟି ହିରୋ ଚଳଚ୍ଚିତ୍ରରୁ।

ପରେ ଗୀତଟି ଆସ ଶୁଣିବା। ଇରା ମହାନ୍ତି ଏବଂ କୁମାର ବାପିଙ୍କ କଣ୍ଠରେ ସେ ଗାଇଛନ୍ତି ତତେ ମୋ ରାଣ ଚଳଚ୍ଚିତ୍ରରୁ। ଗଣେଶ୍ୱର ମହାପାତ୍ରଙ୍କ ଗୀତ ରଚନାରେ ସଙ୍ଗୀତ ଦେଇଛନ୍ତି ବଳୟ ମିଶ୍ର।

ଶୁଣୁଥିଲେ ତତ୍ୟମାନ ଚଳଚ୍ଚିତ୍ର ଗୀତରେ ପରପରେ ଆସନ ଶୁଣିବା ଗୀତଟି ଆମେ ନେଇଛୁ ବାବୁଲ ସୁପ୍ରିୟ ଏବଂ ନିବେଦିତାଙ୍କ କଣ୍ଠରେ। ସେ ଗାଇଛନ୍ତି ଚଳଚ୍ଚିତ୍ର ତୋ ବିନା ମୋ କାହାଣୀ ଅଧା। ଗୀତକୁ ଲେଖିଛନ୍ତି ଅର୍ଣ୍ଣମନ୍ତ୍ରୀ, ସଙ୍ଗୀତ ଦେଇଛନ୍ତି ଶାନ୍ତିରାଜ ଖୋସଲା।

0: ଖଣ୍ଡାକବେଳାରେ ଚାପ ଖେଳ, ସ୍ନାନ, ଜ୍ୱରରେ ପୀଡ଼ିତ ହେବା, ଚିକିତ୍ସାରେ ସୁସ୍ଥ ହେବା ଏବଂ ଏହାପରେ ଭ୍ରମଣରେ ଯିବା ଖୁବ୍ ରହସ୍ୟମୟ। ସେଥିପାଇଁ ତ ଶାସ୍ତ୍ରରେ ବର୍ଣ୍ଣିତ ଅଛି, ସର୍ବମ୍ ରହସ୍ୟମ୍ ପୁରୁଷୋତ୍ତମସ୍ୟ ଦେବ ଜାନାତି କୁତୋ ମନୁଷ୍ୟା। ମହାପ୍ରଭୁଙ୍କ ରଥଯାତ୍ରା ସୁଚାରୁରୂପେ ସମ୍ପନ୍ନ କରିବା ଲାଗି ପୁଲିସ ପ୍ରଶାସନ ସମସ୍ତେ ତତ୍ପର। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଆଗାମୀ ରଥଯାତ୍ରା ସମ୍ପର୍କିତ ସମୀକ୍ଷା ବୈଠକ। ଦଶସୂତ୍ରୀ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାର ସୁପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
1: ରଥଯାତ୍ରା ପାଇଁ ଆମର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଯାଇଛି। କିଭଳି ଭାବରେ ଉପଯୁକ୍ତ ସୁରକ୍ଷା କରାଯାଇପାରିବ, ଭିଡ଼କୁ କେମିତି ଭାବରେ ପରିଚାଳନା କରାଯାଇପାରିବ ଏବଂ ସ୍ୱାସ୍ଥ୍ୟ ସହିତ ଏ ପରିମଳ ଯାନବାହନ ଏସବୁ ବିଷୟରେ ଆଲୋଚନା କରାଯାଇଛି। ଆମେ ସମସ୍ତେ ପରସ୍ପରର ଯାହା ଦାୟିତ୍ୱ ଅଛି ଯାହାର, ଆମେ ସମସ୍ତେ ନିଜର ଦାୟିତ୍ୱ ଠିକ୍ ଭାବରେ ସମ୍ପନ୍ନ କରିବା ସହିତ ଗୋଟିଏ ବିଭାଗ ସହିତ ଆଉ ଗୋଟିଏ ବିଭାଗ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା। ଯଦି ସମନ୍ୱୟ ପ୍ରତିଷ୍ଠା କରାଯାଇପାରିବ ତାହେଲେ ହେବାକୁ ଥିବା ଯେଉଁ ଘୋଷ ଯାତ୍ରା ତାହା ସୁଚାରୁରୂପେ ଏବଂ ସଫଳତାପୂର୍ବକ ସୁରକ୍ଷାର ସହିତ ମଧ୍ୟ ସମ୍ପନ୍ନ କରାଯାଇପାରିବ।
0: ବର୍ଷ ଥରେ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ମାଘ ମାସରେ ଶ୍ରୀପଞ୍ଚମୀ ତିଥିରୁ ଶୁଭାରମ୍ଭ ହୋଇଥାଏ। ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆସିଥିବା କାଠ ମଧ୍ୟରୁ ତିନି ଖଣ୍ଡ କାଠ ରଥକଳାରେ ପୂଜା କରାଯାଏ। ଶ୍ରୀରାମ ନବମୀ ଅବସରରେ ଅନୁକୂଳ ହୋଇଥିଲା ରଥ କାଠ ଚିରଟ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମହାପ୍ରସାଦ ଓ ମାଳ ନେଇ କଟକ ଖପୁରିଆ ସ୍ଥିତ କରତକଳରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରା ଆରମ୍ଭ ହୋଇଥିଲା। ପବିତ୍ର ଅକ୍ଷୟ ତୃତୀୟାରେ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ। ଦ୍ୱାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା ନୀତି କରାଯାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବିଜେ କରିବା ପରେ ପାରିଙ୍କିରେ ରାମ ଓ କୃଷ୍ଣ ରଥଖଳାକୁ ଆସିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରି ରଥଖଳାରେ ପହଞ୍ଚିବା ପରେ ଅନୁକୂଳ ନୀତି ହୋଇଥିଲା। ପୂର୍ବରୁ ରଥଖଳାରେ ବନଜାଗ ପଦ୍ଧତିରେ ପୂଜା ପାଇଁ ରଖାଯାଇଥିବା ତିନିଖଣ୍ଡ ଧୌରା କାଠରେ କୁରାଡ଼ି ମାରି ରଥ କାଠ ଅନୁକୂଳ ନୀତି କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ରଥ ନିର୍ମାଣ ଏବଂ ଯାତ୍ରା ସମ୍ପର୍କରେ କହିଛନ୍ତି,
2: ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିଛି ଏବଂ ଘୋଷଯାତ୍ରା ସମୟରେ ରଥ ଟଣା ପାଇଁ ଯାହା ବି ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଛି ସେହି ବ୍ୟବସ୍ଥାବଳୀ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବା ପାଇଁ ଆମେ ସେବା ସମ୍ପୃକ୍ତ ସେବକମାନେ, ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ ସଦସ୍ୟବୃନ୍ଦ, ଛତ୍ରାନିଯୋଗର ନାୟକ ଏବଂ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏହି ବୈଠକ କରିଛି। ଜିଲ୍ଲାପାଳ, ଏସ୍ପି ଏବଂ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବିଭାଗର ଅଧିକାରୀମାନେ ମଧ୍ୟ ସେଥିରେ ଯୋଗଦାନ କରିଥିଲେ। ପ୍ରତ୍ୟେକ ରଥର ଶୋଧ ଦଳ ଏବଂ ତାଙ୍କର ଯାହା ବି ନିର୍ଦ୍ଦେଶକ ଦଳ ଅଛନ୍ତି ତାଙ୍କ ସମସ୍ତ ସଦସ୍ୟମାନଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳପତି ବା ଦଳମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ତାଳଧ୍ୱଜ ରଥ ବା ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳମୁଖ୍ୟ ରହିବେ ଆରକ୍ଷୀ ଅଧୀକ୍ଷକ ବା ଏସ୍ପି ପୁରୀ। ଠିକ୍ ସେହିଭଳି ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ବା ଏଡିଏମ୍ ଜେନେରାଲ ପୁରୀ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ପ୍ରତ୍ୟେକ ଦଳ ପାଇଁ ଆମେ ଏକ ନିର୍ଦ୍ଦେଶକ ଦଳ ଏବଂ ବୈଷୟିକ ଦଳ ଚୟନ କରିଛେ ଏବଂ ପ୍ରତ୍ୟେକ ଦଳରେ ବିଭିନ୍ନ ଅଧିକାରୀମାନେ ରହିଛନ୍ତି ଏବଂ ସେବକ ସଦସ୍ୟମାନେ ରହିଛନ୍ତି ଯେଉଁମାନେ ସେହି ରଥ ଟଣା ସମୟରେ ଯାହା ବି ନିଷ୍ପତ୍ତି ନେବା କଥା ସେମାନେ ସେଥିରେ ନେଇପାରିବେ ଏବଂ କେବଳ ଘୋଷଯାତ୍ରା ପାଇଁ ନୁହଁ ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ସେହି ନିର୍ଦ୍ଦେଶକ ଦଳମାନେ ରହିବେ।
0: ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ଶୂନ୍ୟ କରିବା ଲାଗି ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବାରମ୍ବାର ସମୀକ୍ଷା କରୁଛନ୍ତି।

0: ବର୍ଷ ମଧ୍ୟ ସବୁ ବର୍ଷ ଭଳି ଅକ୍ଷୟ ତୃତୀୟା ଠାରୁ ଆମର ଶୁଭ ଦିଆଯାଇକରି ତା ପରଦିନ ଠାରୁ କାର୍ଯ୍ୟ ଆରମ୍ଭ ହେଲା। ପ୍ରଥମେ କୁମ୍ଭ କାର୍ଯ୍ୟ ହେଇକରି ଅନ୍ୟାନ୍ୟ ସବୁ କାର୍ଯ୍ୟ ଚାଲିଲା। ଭଉଣୀ ଦିନ ଭଉଣୀ ତିଥିରେ ଦୁଇ ଚକ ସହ ଗୋଟିଏ ଗୋଟେ ଡକ ସଂଯୋଗ କରାଗଲା। ତା ପୂର୍ବରୁ ନୃସିଂହ ଚତୁର୍ଥୀ ତିଥିରେ ଗୁଜ ମଧ୍ୟ କାର୍ଯ୍ୟ ହେଇଥିଲା। ପର୍ଯ୍ୟାୟକ୍ରମେ ସବୁତକ ଚକ ସରି ଅଖ ସରି ଦଣ୍ଡା ମଧ୍ୟ ସରି ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆମ ଯଥେଷ୍ଟ ଦିନ ପୂର୍ବରୁ ଚାରିନାକା ଚକ ଅଖ ଦଣ୍ଡା ସବୁ ସେଟ୍ କରାଯାଇକରି ଚାରିନାକା ଉଠିଗଲା। ତାପରେ ବର୍ତ୍ତମାନ ଆମର ସମ୍ପୂର୍ଣ୍ଣ ରଥ ନିର୍ମାଣ ହେଇକି କଳସ ଲାଗି ଓଲଟ ଶୁଆ ଲାଗିଯାଇଛନ୍ତି। ଲାଗିଗଲା ପରେ ବର୍ତ୍ତମାନ ଆଉ ଯାହା କାମର କାମ ଅଛି ବାଡ଼ ଗୁଡ଼ିକ କାମ ଅଛି ବାଡ଼ ଗୁଡ଼ିକ ଲାଗିଯିବ। ତାପରେ ସମସ୍ତଙ୍କର ଆମ ପ୍ରଭୁଙ୍କର ଆଜ୍ଞାମାଳ ଅପେକ୍ଷା ନେତ୍ରୋତ୍ସବ ଦିନ ନେତ୍ରୋତ୍ସବ ଦିନ ଆଜ୍ଞାମାଳ ଆସିଲା ପରେ ପ୍ରଭୁଙ୍କର ତିନୋଟି ଯାକ ରଥ ଯାଇକିରି ସିଂହଦ୍ୱାରରେ ଲାଗିବେ। ତା ପରଦିନ ପ୍ରଭୁଙ୍କର ଯାତ୍ରା ଆରମ୍ଭ ହେବ। ଏଇଭଳି ଭାବରେ ପ୍ରତ୍ୟେକ ବର୍ଷ କାମ ଚାଲୁଛି। ଚଳିତ ବର୍ଷ ମଧ୍ୟ ସେଇଭଳି ଭାବରେ କାମ ଆମର ସୁଚାରୁରୂପେ ସମ୍ପନ୍ନ ଅଛି। ସମସ୍ତ କେବଳ ଅପେକ୍ଷା ପ୍ରଭୁଙ୍କ ଆଜ୍ଞାମାଳକୁ ନେତ୍ରୋତ୍ସବ ତିଥି ଆସିଲେ ପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ପ୍ରଭୁଙ୍କ ରଥ ଯାଇକି ସିଂହଦ୍ୱାରରେ ପହଞ୍ଚିକିରି ତାପରେ କେମିତି ପ୍ରଭୁ ସୁରୁଖୁରୁରେ ଯାତ୍ରା ଆରମ୍ଭ କରି ବାହୁଡ଼ି ଆସିବେ।
1: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର ତିନି ଦିନର ଅପେକ୍ଷା। ରଥଖଳାରେ ଭକ୍ତି ଅପୂର୍ବ ଆବେଗ ସହ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ କରାଯାଇଛି ଆକର୍ଷଣୀୟ ଝୋଟି ଚିତା, ଯାହା ଆମ ସମୃଦ୍ଧ ପରମ୍ପରା ଓ ସଂସ୍କୃତିର ଏକ ଅପୂର୍ବ ନିଦର୍ଶନ। ନୀତି ପରମ୍ପରାର ଏହି ଅନନ୍ୟ ଅଧ୍ୟାୟ ଶ୍ରୀଜଗନ୍ନାଥ ସଂସ୍କୃତିର ମହିମାକୁ ଆହୁରି ଉଜ୍ଜଳ କରିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ଓଡ଼ିଆ ଅସ୍ମିତାର ମହାପର୍ବ। ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ସୁରକ୍ଷିତ, ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ କେବଳ ଅପେକ୍ଷା କେତେବେଳେ ଭଣ୍ଡି ହେବ, ଦେଉଳରୁ ବାହାରି ବଡ଼ଦାଣ୍ଡକୁ ବିଜେ କରିବେ ଜଗନ୍ନାୟନ, ରଥରେ ବସି ଶ୍ରଦ୍ଧାଳୁଙ୍କ ମେଳରେ ଶରଧାବାଲିରେ ଯାତ୍ରା କରିବେ ମାଉସୀମା ଘରକୁ। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।